ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ ସକାଳ 5:56। ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ 17 ଦିନ 2024 ଜୁଲାଇ ମାସର 8 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ମାଙ୍ଗଳିକ

ଜୀବନରେ ଶାନ୍ତିରେ ରହିବାକୁ ହେଲେ ହୃଦୟର ଅନୁଭବକୁ ଗ୍ରହଣ କରିବା ଉଚିତ, କହିଥିଲେ ଆଲଡସ୍

ପରବର୍ତ୍ତୀ ଭକ୍ତି ଗୀତଟି କଣ୍ଠଦାନ କରିଛନ୍ତି ଶେଖର ଚନ୍ଦ୍ର ଘୋଷ। ଗୀତ ରଚନା ଗୁରୁକୃଷ୍ଣ ଗୋସ୍ୱାମୀ।

0: ଗାଇଛନ୍ତି ଯୋଗେଶ୍ୱର ପଣ୍ଡା, ଗୀତ ରଚନା ଧରଣୀଧର ପଟେଲ।
1: ଭକତିର ସଂସାରେ କାଲିଆ ହୋ ତୁମେ ଭକତ ଜୀବନ ଧନ, ଭକତିର ସଂସାରେ କାଲିଆ ହୋ ତୁମେ ଭକତ ଜୀବନ ଧନ। ଭକତର ଆଶା ଭକତର ଭରସା, ଭକତର ଆଶା ଭକତର ଭରସା,

0: ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଆକାଶବାଣୀ ବଲାଙ୍ଗୀର ଆମ ପରିବେଶ। ଏଥିରେ ସହରାଞ୍ଚଳରେ ପରିବେଶ ପ୍ରଦୂଷଣ ସମ୍ପର୍କରେ କହୁଛନ୍ତି ମହମ୍ମଦ ରାଓ।
1: ମଣିଷର ସାମାଜିକ ଜୀବନ ଜଙ୍ଗଲରୁ ଆରମ୍ଭ ହୋଇ ଗ୍ରାମ ଓ ପରେ ସହରକୁ ଗତି କରିଛି। ଗ୍ରାମାଞ୍ଚଳ ଭଳି ସହରାଞ୍ଚଳଗୁଡ଼ିକରେ ମଧ୍ୟ ଜନସଂଖ୍ୟା ବଢ଼ି ବଢ଼ି ଚାଲିଛି। ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଲୋକମାନେ ଉନ୍ନତମାନର ଶିକ୍ଷା, ସ୍ୱାସ୍ଥ୍ୟସେବା, କର୍ମନିଯୁକ୍ତି, ଯୋଗାଯୋଗ, ପରିବହନ ଓ ସର୍ବୋପରି ଆଧୁନିକ ଚାକଚକ୍ୟ ପ୍ରତି ଆକର୍ଷିତ ହୋଇ ଦିନକୁ ଦିନ ସହରାଭିମୁଖୀ ହେବାରେ ଲାଗିଛନ୍ତି। ଫଳରେ ସହରଗୁଡ଼ିକ ପୂର୍ବାପେକ୍ଷା ଅଧିକ ଜନବହୁଳ ହୋଇ ବିଭିନ୍ନ ପ୍ରକାର ସମସ୍ୟାଗୁଡ଼ିକର ସମ୍ମୁଖୀନ ହେଉଛନ୍ତି। ସେଥିମଧ୍ୟରୁ ପରିବେଶ ପ୍ରଦୂଷଣ ଅନ୍ୟତମ ଓ ଗୁରୁତର। ସହରାଞ୍ଚଳର ସୀମିତ ଜାଗା ଭୂଇଁରେ ଅଧିକ ଲୋକ ଅବ୍ୟବସ୍ଥିତ ଭାବେ ଘରଦ୍ୱାର କରି ରହିବା ତଥା ବହୁତଳ ପ୍ରାସାଦମାନ ନିର୍ମାଣ କରିବା ଯୋଗୁଁ ଗୃହଗୁଡ଼ିକକୁ ଆବଶ୍ୟକୀୟ ସୂର୍ଯ୍ୟାଲୋକ ଓ ବାୟୁ ପ୍ରବେଶ କରିନପାରି ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୁଏ। ଏଥିସହିତ ଘରଗୁଡ଼ିକର ନାନା ପ୍ରକାର ଅଳିଆ ଆବର୍ଜନା ପ୍ରତ୍ୟହ ଇତସ୍ତତ ଫିଙ୍ଗା ହୋଇ ସ୍ଥାନେ ସ୍ଥାନେ ଗଦା ଗଦା ହୋଇ ରହିଥାଏ। ଏତଦ୍ବ୍ୟତୀତ ମୂଷା ଓ ବିରାଡ଼ି ପ୍ରଭୃତିର ମୃତଦେହଗୁଡ଼ିକକୁ ମଧ୍ୟ ଲୋକେ ରୋଡ୍ ରାସ୍ତା ଉପରେ ଫିଙ୍ଗି ଦେଇଥାନ୍ତି। ପୁନଶ୍ଚ ସହର ମଧ୍ୟରେ ଥିବା ଡାକ୍ତରଖାନା, ନର୍ସିଂହୋମ୍ ଓ କ୍ଲିନିକ୍ଗୁଡ଼ିକରୁ ଦୈନନ୍ଦିନ ପୂଜ, ରକ୍ତ, କଫ, ମଳ, ମୂତ୍ର, ବ୍ୟବହୃତ ଛୁଞ୍ଚି, ସିରିଞ୍ଜ, ବ୍ଲେଡ୍, ବ୍ୟାଣ୍ଡେଜ୍ କଣା, ତୁଳା, ମାନବ ଶରୀରର କଟା ଅଙ୍ଗ ପ୍ରତ୍ୟଙ୍ଗ ପ୍ରଭୃତି ମଧ୍ୟ ଅନେକ ପରିମାଣରେ ସ୍ଥାନ ବିଶେଷରେ ଜମା ହୋଇ ପଡ଼ିଥାଏ। ଏହିସବୁ ଅଳିଆ ଆବର୍ଜନା ଓ ବର୍ଜ୍ୟବସ୍ତୁଗୁଡ଼ିକ ବହୁଦିନ ଧରି ପଡ଼ି ରହିବା ଫଳରେ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରିବା ଓ ଅନେକ ରୋଗ ଜୀବାଣୁ ଜନ୍ମ ନେବା ସହିତ ମଶା, ମାଛି ଓ ମୂଷା ଇତ୍ୟାଦିର ବାସସ୍ଥଳୀ ହୁଏ। ଏସବୁ ପଦାର୍ଥ ଭୂମିକୁ ପ୍ରଦୂଷିତ କରିବା ସଙ୍ଗେ ସଙ୍ଗେ ମ୍ୟାଲେରିଆ, ଟାଇଫଏଡ୍, ଝାଡ଼ାବାନ୍ତି ଓ ପ୍ଲେଗ୍ ପରି ରୋଗ ବ୍ୟାଧିର ଉତ୍ପତ୍ତି ସ୍ଥଳ ପାଲଟିଥାଏ। ସହରରେ ବସବାସ କରୁଥିବା ଅନେକ ଗରିବ ଶ୍ରେଣୀର ଲୋକଙ୍କ ଘରେ ପାଇଖାନା ନଥିବା ଦୃଷ୍ଟିରୁ ସେମାନଙ୍କ ମଧ୍ୟରୁ ଅନେକ ସହରର ନାଳ, ନର୍ଦ୍ଦମା, ରାସ୍ତାକଡ଼ ଓ ଖାଲି ପଡ଼ିଥିବା ଜାଗା ଭୂଇଁରେ ମଳତ୍ୟାଗ କରୁଥିବା ଦେଖିବାକୁ ମିଳନ୍ତି। ନାଳ ନର୍ଦ୍ଦମାର ପ୍ରଦୂଷିତ ପାଣି ସହିତ ଏସବୁ ମଳମୂତ୍ର ଯାକ ପ୍ରଭାବିତ ହୋଇ ଜଳ ଉତ୍ସ ଗୁଡ଼ିକରେ ମିଶିବା ଫଳରେ ସେପରି ଜଳରାଶି ଆଦୌ ବ୍ୟବହାର ଉପଯୋଗୀ ହୋଇ ରହେ ନାହିଁ। ଏପରି ଜଳକୁ ବ୍ୟବହାର କରୁଥିବା ଲୋକଙ୍କଠାରେ ବିଭିନ୍ନ ପ୍ରକାର ରୋଗର ଉପସର୍ଗ ଦେଖିବାକୁ ମିଳେ। ସହରାଞ୍ଚଳରେ ବିଦ୍ୟୁତ ଶକ୍ତିକୁ ବିଭିନ୍ନ ଭାବରେ ଉପଯୋଗ କରାଯାଏ। ଆଲୁଅ ପାଇଁ ଏହାକୁ ବ୍ୟବହାର କରିବା ଯୋଗୁଁ ସହରାଞ୍ଚଳର ଉତ୍ତାପରେ ବୃଦ୍ଧି ଘଟେ। ସେହିପରି କୋଇଲା, ବିଜୁଳି, କିରୋସିନ ଓ ଗ୍ୟାସକୁ ଇନ୍ଧନ ଭାବେ ବ୍ୟବହାର କରିବା ଯୋଗୁଁ ମଧ୍ୟ ବାୟୁମଣ୍ଡଳ ଉତ୍ତପ୍ତ ହୁଏ। ପକ୍ଷାନ୍ତରରେ କୋଇଲାକୁ ଜାଳିବା ଦ୍ୱାରା ସମଗ୍ର ଅଞ୍ଚଳରେ ଧୂଆଁ ଭରିଯାଇ ବାୟୁମଣ୍ଡଳ ପ୍ରଦୂଷିତ ହେବା ଅନ୍ୟ ଏକ ଦିଗ। ପୁନଶ୍ଚ ସହରରେ ଗାଡ଼ି ମଟରର ଚଳାଚଳ ଅଧିକ ହେଉଥିବାରୁ ବାୟୁମଣ୍ଡଳରେ ଧୂଳି ଓ ଧୂଆଁ ମିଶି ପ୍ରଦୂଷଣକୁ ବହୁଗୁଣିତ କରିଥାଏ। ସହର ମଧ୍ୟରେ ଥିବା ଅଟାକଳ, ଚାଉଳକଳ ଓ ଅନ୍ୟାନ୍ୟ ଛୋଟ ବଡ଼ ଧରଣର କଳକାରଖାନାରୁ ନିର୍ଗତ ଧୂଆଁ ଓ ଧୂଳି ବାୟୁମଣ୍ଡଳ ପ୍ରଦୂଷଣର ଅନ୍ୟ ଏକ ମୁଖ୍ୟ କାରଣ ଅଟେ। ସହରାଞ୍ଚଳରେ ଡାକବାଜି ଯନ୍ତ୍ରକୁ ସଭା ସମିତି ଓ ତାର ପ୍ରଚାର

0: ବିଭିନ୍ନ ଦ୍ରବ୍ୟର ବିଜ୍ଞାପନ, ମେରୋଡି, ଅପେରା, ସିନେମାର ପ୍ରଚାର, ବିବାହ ବ୍ରତ ପ୍ରଭୃତି ଉତ୍ସବ ଅନୁଷ୍ଠାନରେ ତଥା ପୂଜା ପାର୍ବଣ ଓ ଯଜ୍ଞାଦି କାର୍ଯ୍ୟରେ ଆଖିବୁଜା ବ୍ୟବହାର କରାଯିବା ଫଳରେ ଶବ୍ଦ ପ୍ରଦୂଷଣ ସୃଷ୍ଟି ହୁଏ। ସେହିପରି ବହୁଳ ଭାବେ ଯାନବାହନ ଚଳାଚଳ ଓ ସେଗୁଡ଼ିକରେ ବ୍ୟବହୃତ କାନଫଟା ହର୍ନ ତଥା ଗାଡ଼ି ମୋଟର ମରାମତି ହେଉଥିବା ଗ୍ୟାରେଜ ଗୁଡ଼ିକ ଯୋଗୁଁ ଧ୍ୱନି ପ୍ରଦୂଷଣ ଅସହ୍ୟ ହୁଏ। ଏହାର ଫଳସ୍ୱରୂପ ମୁଣ୍ଡ ବ୍ୟଥା, ବାଚାଳତା ଏବଂ ରକ୍ତଚାପ ଆଦି ଦେଖାଯାଏ। ସହର ଗୁଡ଼ିକର ଜାଗା ଓ ଜନସଂଖ୍ୟା ତୁଳନାରେ ବୃକ୍ଷରାଜିର ସଂଖ୍ୟା ଅତି ନଗଣ୍ୟ, ଯଦ୍ୱାରା ଏହାର ପ୍ରତିକୂଳ ପ୍ରଭାବ ପରିବେଶ ଉପରେ ପଡ଼ିବା ସାଙ୍ଗକୁ ମଣିଷ ପ୍ରତି କ୍ଷତିକାରକ ସିଦ୍ଧ ହେଉଛି। ପରିବେଶ ପ୍ରଦୂଷଣର ଏହି ସମସ୍ତ କାରଣ ଗୁଡ଼ିକର ସମଷ୍ଟିଗତ କୁଫଳ ଯୋଗୁଁ ସହରାଞ୍ଚଳରେ ଜୀବନଯାପନ ଦୁର୍ବିସହ ହେବାରେ ଲାଗିଛି। ତେଣୁ ଗୁରୁତ୍ୱ ଓ ଆନ୍ତରିକତାର ସହ ସମ୍ମିଳିତ ଭାବେ ଏହାର ପ୍ରତିକାର ଓ ପ୍ରତିରୋଧ କରିବା ସମସ୍ତଙ୍କ ପକ୍ଷେ ନିତାନ୍ତ ଅପରିହାର୍ଯ୍ୟ।
1: ଆମ ପରିବେଶ, ଏଥିରେ ସହରାଞ୍ଚଳରେ ପରିବେଶ ପ୍ରଦୂଷଣ ସମ୍ପର୍କରେ କହୁଥିଲେ ମହମ୍ମଦ ରାଓ। ଆକାଶବାଣୀ ବଲାଙ୍ଗୀର ବର୍ତ୍ତମାନ ପ୍ରଚାର କରୁଛୁ ଅତିପଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 504। ସଙ୍ଗୀତ ପରିଚାଳନା କରିଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ରାମହରି ଦାସ, ଶୈଳଭମା ମହାପାତ୍ର ଏବଂ ସାଗରିକା ମହାନ୍ତି।

ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ଆତ୍ମାର ଦେହରୁ ଦେହାନ୍ତର ଯାତ୍ରା କଥା ବୁଝାଇଛନ୍ତି। ମଣିଷର ମନପ୍ରଧାନ ସୂକ୍ଷ୍ମ ଦେହ ମୃତ୍ୟୁ ପରେ ଗୋଟିଏ ସ୍ଥୂଳ ଦେହ ଛାଡ଼ି ଅନ୍ୟ ଗୋଟିଏ ସ୍ଥୂଳ ଦେହକୁ ଯାତ୍ରା କରେ, ଆଉ ସୂକ୍ଷ୍ମ ଦେହଠାରୁ ସମ୍ପୂର୍ଣ୍ଣ ଭିନ୍ନ ଆତ୍ମା ତାହାର ଅନୁବର୍ତ୍ତନ କରେ। ଦେହ ବିୟୋଗ ଓ ପୂର୍ବ ଦେହ ସମ୍ବନ୍ଧରେ ବିସ୍ମୃତି ହିଁ ଜୀବର ମୃତ୍ୟୁ। ଶ୍ରୀକୃଷ୍ଣ କହିଛନ୍ତି ଯେ ଉଦ୍ଧବ ଅସାଧୁ ଲୋକଙ୍କ ଅପମାନ ଉପହାସ ସହ୍ୟ କରି ଆତ୍ମବୁଦ୍ଧିରେ ଭଗବାନଙ୍କୁ ସ୍ମରଣ କରି ଆତ୍ମାକୁ ଉଦ୍ଧାର କରନ୍ତୁ।

ପ୍ରଚାର କଲୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଭାଗ 504। ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 6:45। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦରେ ଲିଖି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଆଇବା 16 ତାରିଖ ହେବାର୍କେ ଥିବା ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ଆଉ ନିର୍ଭୁଲ ଭାବେ ପରିଚାଳନା କରବାର୍ ଲାଗି ଗଲାକାଲି ରାଜ୍ୟ ପୁଲିସ୍ ମୁଖ୍ୟାଳୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ପୁଲିସ୍ର ବରିଷ୍ଠ ଅଧିକାରୀଙ୍କ ସହିତ କେନ୍ଦ୍ରୀୟ ରିଜର୍ଭ ପୁଲିସ୍ ବଳ ସୀମା ସୁରକ୍ଷା ବଳ

0: ରେଲ ସୁରକ୍ଷା ବଲ୍ ଭାରତୀୟ ତଟରକ୍ଷୀ ବାହିନୀର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇକରି ସୁରକ୍ଷା ରଣନୀତି ବାବଦେ ସମୀକ୍ଷା କରିଥିଲେ। ବୈଠକଟି ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ସହିତ ଜଲ ସ୍ଥଳ ଆଉ ଆକାଶମାର୍ଗରୁ ନଜର ରଖବା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ପରିଚାଳନା ଆଉ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ବାବଦେ ସମୀକ୍ଷା କରାଯାଇଥିଲା। ସାରା ପୃଥିବୀର ସଂସ୍କୃତ ଭାଷାର ଗୁରୁତ୍ୱ ଓ ଭାରତୀୟ ଜ୍ଞାନ ପରମ୍ପରାଥି ତାର ଅବଦାନ ବାବଦେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର 46 ନମ୍ବର ସ୍ଥାପନା ଦିବସ ସମାରୋହଟି ଯୋଗ ଦେଇକରି କୁଳାଧିପତି ଓ ରାଜ୍ୟପାଳ ଡକ୍ଟର କମ୍ଭମ୍ ପାଟି ସଂସ୍କୃତ ଭାଷା ସବୁ ଭାଷାର ଜନନୀ ବୋଲି କହିଛନ୍ତି। ଏ ଅବସରରେ ବିଶ୍ୱବିଦ୍ୟାଳୟର ମୁଖପତ୍ର ଶ୍ରୀ ବିହାର ଭାରତୀ ଆଉ ଗବେଷଣାତ୍ମକ ପତ୍ରିକା ଜଗନ୍ନାଥ ଜ୍ୟୋତିହିକେ ରାଜ୍ୟପାଳ ଉନ୍ମୋଚନ କରିଛନ୍ତି। ଭିନ୍ ଭିନ୍ ବିଭାଗ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମେଧାବୀ ଛାତ୍ରବୃତ୍ତି ଦିଆଯାଇଛି। ରାଜ୍ୟ ଜମି କିଣାବିକା ନଗଦ ବିହୀନ ହେବା ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଜମି ପଞ୍ଜୀକରଣ କାର୍ଯ୍ୟାଳୟକେ ଦଲାଲମୁକ୍ତ କରିବା ଲାଗି ଏନ୍ତା ନିଷ୍ପତ୍ତି ନିଆଯାଇଛି। ଅନ୍ଲାଇନ୍ ପଞ୍ଜୀକରଣ ହେବା ଲାଗି ସାଧାରଣ ଲୋକଙ୍କୁ ବାରବାର କାର୍ଯ୍ୟାଳୟକେ ଆସବାର୍କେ ନାଇଁ ପଡ଼େ। ପଞ୍ଜୀକରଣ ଉତ୍ରୁ ଦଲିଲ ବିଲ୍ ଅନ୍ଲାଇନ୍ ଥି ମିଲ୍ବା। ଏ ବାବଦେ ରାଜସ୍ୱ ବିଭାଗ ତରଫୁ ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଜାରି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଜମି ଜମା ବିକ୍ରି କାର୍ଯ୍ୟାଳୟ ସବୁ ଆମର ଅଛି, ଯାହାକୁ ଆମେ ରେଜିଷ୍ଟ୍ରେସନ ଅଫିସ ବୋଲି କହୁଛୁ। ସେଥିରେ ପ୍ରକୃତରେ ଯେଉଁ ଜମି ବିକ୍ରି ହୁଏ ତାର 15,000 ପର୍ଯ୍ୟନ୍ତ କେସ୍ ଟ୍ରାଞ୍ଜାକ୍ସନ ହେଇଥାଏ, ବାକିଟା ସବୁ ଅନ୍ଲାଇନ୍ରେ ପ୍ରଦାନ କରାହେଇଥାଏ। ଆଜି ଆମେ ନିଷ୍ପତ୍ତି କରୁଛୁ ଯେ ସମ୍ପୂର୍ଣ୍ଣ ଭାବରେ ଜମି କିଣାବିକା ହେଉଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ଆମେ କେସ୍ଲେସ୍ କରିବୁ, ଗୋଟିଏ ପଇସା ମଧ୍ୟ କେସ୍ ଟ୍ରାଞ୍ଜାକ୍ସନ ହେବ ନାହିଁ। ମଧ୍ୟସ୍ଥି କାରବାରକୁ ରୋକିବା ପାଇଁ ଏବଂ ଜମି କିଣାବିକା ହେଉଥିବା ଦପ୍ତର ସବୁକୁ ଦୁର୍ନୀତି ମୁକ୍ତ କରିବା ପାଇଁ ଏଭଳିଆ ପଦକ୍ଷେପ ନିଆଯାଇଛି।
0: ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଭୁବନେଶ୍ୱର ନୂଆ ରାଜସ୍ୱ ଭବନ ତିଆର ହେବା, ଦସ୍ତାଲା କୋଠା ତିଆରି କରାଯିବାର ସହିତ ଏଥିଲାଗି 600 କୋଟି ଟଙ୍କା ଖର୍ଚ୍ଚ କରାଯିବା, ଗୋଟିଏ ଭବନର ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ଏନ୍ଡିଆର୍ଏଫ୍, ଅଗ୍ନିଶମ ଆଉ ଓଡ୍ରାଫ୍ ବାଗି ସବୁ ବିଭାଗ କାମ କରିବା ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ତରଫୁ ସିମେଣ୍ଟ ଆଉ ଇସ୍ପାତର ଦାମ ଧାରିଜ ବାବଦ ନୂଆ ମାର୍ଗଦର୍ଶିକା ବାହାର କରାଯାଇଛି। ଏତକର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ଇ ଦାମ ଧାରିଜ କରବା, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ କାର୍ଯ୍ୟକାରୀ ହେଉଥିବା ଉନ୍ନୟନମୂଳକ ପ୍ରକଳ୍ପମାନଙ୍କେ ବ୍ୟବହାର ହେବାର୍କେ ଥିବା ସିମେଣ୍ଟ ଓ ଇସ୍ପାତର ଦାମ ଧାରିଜ ଲାଗି ଗୋଟିଏ ବ୍ୟବସ୍ଥା ଲାଗୁ କରାଯିବାର ଲକ୍ଷ୍ୟ ଦେଇ ପଦକ୍ଷେପ ନିଆଯାଇଛି। ଫି 3 ମାସ ଏହି କମିଟି ବସିକରି ସିମେଣ୍ଟ ଆଉ ଇସ୍ପାତର ଦାମ ଚୂଡ଼ାନ୍ତ କରବେ ବୋଲି ମାର୍ଗଦର୍ଶିକାଥି କୁହାଯାଇଛି। ପୁରୀ କୋରାପୁଟ ପୁରୀ ଏକ୍ସପ୍ରେସ୍ ଟ୍ରେନ୍ ଆଇବା 11 ତାରିଖ ପୁରୀ ନୁ ଚାଲବା ଓ କୋରାପୁଟ ନୁ ଇ ଟ୍ରେନ୍ ଆଇବା 12 ତାରିଖ ନୁ ଚାଲବା ବୋଲି ରେଲବାଇ ତରଫୁ ସୂଚନା ଦିଆଯାଇଛି। ଅପ୍ତାକ 3 ଦିନ ଚାଲବାର୍କେ ଥିବା ଇ ଟ୍ରେନ୍ ପୁରୀ ନୁ ଫି ସୋମବାର, ଗୁରୁବାର ଆଉ ଶନିବାର ଆଉ କୋରାପୁଟ ନୁ ପୁରୀକେ ଫି ମଙ୍ଗଳବାର, ଶୁକ୍ରବାର ଆଉ ରବିବାର ଦିନ ଚାଲବା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ସୁଶାସନକେ ସବୁନୁ ଅଧିକା ପ୍ରାଥମିକତା ଦେବାର ସହିତ ତହସିଲ କାର୍ଯ୍ୟାଳୟ ଲୋକଙ୍କୁ ସହଜ, ସ୍ୱଚ୍ଛ ଆଉ ଠିକ୍ ସମୟରେ ସେବା ଯୋଗାଇ ଦେବାରକେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଇତାର ସହିତ ହପ୍ତାକେ ଅତି କମ୍ଟି 2 ତହସିଲ କାର୍ଯ୍ୟାଳୟ ପରିଦର୍ଶନ କରିକରି ସେବା ବ୍ୟବସ୍ଥା ତଦାରଖ କରିବାରକେ ଉପଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗବେଷଣା ଫେଲୋସିପ୍ 2026-27 ଲାଗି ବିଜ୍ଞପ୍ତି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ ଥିବା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଓ ରାଜ୍ୟ ସରକାରଙ୍କର ଅଲଗା ବିଭାଗ ପିଏଚ୍ଡି ପାଠ୍ୟକ୍ରମ ପଞ୍ଜିକୃତ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ୍ଟି ଏଥିଲାଗି ଆବେଦନ କରିପାରିବେ। ଗଲାକାଲିଠାରୁ ଆଇବା 30 ତାରିଖ ଅଧରାତି ତକ ଆବେଦନ କରିବାର ସମୟ ଧାରିଜ କରାଯାଇଛି। ପାଣିପାଗ ରାଜ୍ୟ ଲଗାୟତ ବର୍ଷା ସ୍ଥିତି ଉତ୍ରୁ ଭିନ୍ ଭିନ୍ ଜାଗାନ ବର୍ଷା ଟିକେ କମିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଇତାର ସହିତ କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାର ଗୋଟେ ଯୋଡ଼େ ଜାଗାନ ଧୋକାଗଟି ସାଙ୍ଗେ ବର୍ଷା ହୋଇପାରେ ବୋଲି କେନ୍ଦ୍ର ତରଫୁ ସତର୍କ କରାଯାଇଛି। ସେଡ଼େ ରାଜ୍ୟ ବନ୍ୟା ସ୍ଥିତି ନାଇନ ବୋଲି ଜଳସମ୍ପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଗଲାକାଲି ବନ୍ୟା ସ୍ଥିତିର ସମୀକ୍ଷା କରିକରି ରାଜ୍ୟ ସରକାର ସବୁ ପ୍ରକାରର ପରିସ୍ଥିତିର ମୁକାବିଲା କରିବାରକେ ପ୍ରସ୍ତୁତ ଅଛନ୍ ବୋଲି ସୂଚନା ଦେଇଛନ୍ତି। ଆଜି ସକାଳର 6 ବଜେ ତ ହୀରାକୁଦ ଜଳଭଣ୍ଡାରର ଜଳସ୍ତର 610.65 ଫୁଟ ରହିଛି। ଆଇବାକାଲି ସକାଳ ବେଳା ଜଳଭଣ୍ଡାରୁ ଇ ବଛର ପହିଲା ବର୍ଡ ପାଣି ଛଡ଼ାଯିବା। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜେ 2 ମିନିଟ୍ ଜୁହାର।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଓ ଶନିବାର ଦିନ ଟ୍ରେନ୍ଟି ସକାଳ 7ଟାରୁ ପୁରୀରୁ ବାହାରି ରାତି 11:30ରେ କୋରାପୁଟରେ ପହଞ୍ଚିବ। କୋରାପୁଟରୁ ସକାଳ 5ଟାରେ ଟ୍ରେନ୍ଟି ପୁରୀ ଅଭିମୁଖେ ଯାତ୍ରା କରି ରାତି 10:20ରେ ପହଞ୍ଚିବ। ପ୍ରତ୍ୟେକ ମଙ୍ଗଳବାର, ଶୁକ୍ରବାର ଓ ରବିବାର ଦିନ ଟ୍ରେନ୍ଟି କୋରାପୁଟରୁ ଯାତ୍ରା କରିବ। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଣ୍ଡାରୀ ପୋଖରୀ ବ୍ଲକର ବନ୍ଦଲୋ ଗ୍ରାମ ପଞ୍ଚାୟତରେ ଆର୍ଥିକ ସାକ୍ଷରତା, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ସାଇବର ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ, ବ୍ୟାଙ୍କ ଅଧିକାରୀ ପ୍ରମୁଖ ଯୋଗଦେଇ ସଞ୍ଚୟ ଅର୍ଥର ମହତ୍ୱ ଜଣାଇବା ସହ ଆର୍ଥିକ ସାକ୍ଷରତା ଏବଂ ସାଇବର ଅପରାଧରୁ ସୁରକ୍ଷିତ ରହିବା ସମ୍ପର୍କରେ ପରାମର୍ଶ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଏବଂ ଜିଲ୍ଲା ପ୍ରଶାସନ ସହଯୋଗରେ ନବରଙ୍ଗପୁରସ୍ଥିତ ଆର୍ସିଡି ଉଚ୍ଚ ବିଦ୍ୟାଳୟରେ ସ୍ୱନକ୍ଷତ୍ର ଦିବସ 2026 ପାଳିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହାର ଆଦୃତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ହାଇଦ୍ରାବାଦର ଜିଏମ୍ସି ବାଲାଯୋଗୀ ଆଥଲେଟିକ୍ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଜୁନିୟର ବାଳିକା ସେଭେନ୍ସ ରଗ୍ବି ଚମ୍ପିୟନ୍ସିପ୍ରେ ଓଡ଼ିଶା ଚମ୍ପିୟନ୍ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲରେ ମହାରାଷ୍ଟ୍ରକୁ 15-0 ହରାଇ ଓଡ଼ିଶା ବାଳିକା ଦଳ ଟାଇଟଲ ହାସଲ କରିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ଯକ୍ଷ୍ମା ରୋଗର ଚିକିତ୍ସା। ଆଲୋଚିକା ଡାକ୍ତର ଗୀତାଞ୍ଜଳି ପଣ୍ଡା।
2: ଯକ୍ଷ୍ମା ବା ଟିବି ରୋଗ ବିଷୟରେ ଆମ ସମସ୍ତଙ୍କର କିଛିଟା ଜ୍ଞାନ ରହିଛି। ଏହା ଏକ ଅତି ପୁରାତନ ରୋଗ। ମାଇକୋବ୍ୟାକ୍ଟେରିୟମ୍ ଟ୍ୟୁବରକୁଲୋସିସ୍ ନାମକ ଜୀବାଣୁ ଦ୍ୱାରା ଏହି ରୋଗ ହୋଇଥାଏ। ରବର୍ଟ କକ୍ ପ୍ରଥମେ 1882ରେ ଏହି ରୋଗ ଜୀବାଣୁକୁ ଚିହ୍ନଟ କରିଥିଲେ। ଯକ୍ଷ୍ମା ରୋଗ ବାଳ ଓ ନଖକୁ ଛାଡ଼ିଦେଲେ ଶରୀରର ଯେକୌଣସି ଅଙ୍ଗକୁ ସଂକ୍ରମଣ କରିପାରେ। କିନ୍ତୁ ଆଜି ଆମେ ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ବା ପଲ୍ମୋନାରୀ ଟ୍ୟୁବରକୁଲୋସିସ୍ ବିଷୟରେ ଆଲୋଚନା କରିବା। ଫୁସ୍ଫୁସ୍ର ଯକ୍ଷ୍ମା ରୋଗ ଏକ ମାରାତ୍ମକ ବାୟୁବାହିତ ଡିଆଁ ରୋଗ। ସଂକ୍ରମିତ ରୋଗୀର କାଶ, ଛିଙ୍କ ଏବଂ ଏଣେତେଣେ ଛେପ ପଡ଼ିବା ଦ୍ୱାରା ସୁସ୍ଥ ଲୋକମାନଙ୍କୁ ଏହି ରୋଗ ବ୍ୟାପିଥାଏ। ଜଣେ ସଂକ୍ରମିତ ରୋଗୀ ଯଦି ଔଷଧ ନ ଖାଏ ତାହେଲେ ବର୍ଷକୁ 10-15 ଜଣ ଲୋକଙ୍କୁ ସଂକ୍ରମଣ କରିପାରେ। ଏହି ରୋଗର ସଂକ୍ରମଣ ରୋକିବାକୁ ହେଲେ ପ୍ରଥମେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ତୁରନ୍ତ ଉପଯୁକ୍ତ ଚିକିତ୍ସା କରିବା ଦରକାର। ଆମ ଭାରତବର୍ଷରେ ବହୁ ଲୋକ ଏହି ରୋଗରେ ସଂକ୍ରମିତ ହୋଇଥାନ୍ତି। ସେଥିପାଇଁ ଅଗ୍ରାଧିକାର ଭିତ୍ତିରେ ଆମ ସରକାର ଏହି ରୋଗର ସଂକ୍ରମଣ ରୋକିବା ପାଇଁ ଚେଷ୍ଟା ଚଳାଇଛନ୍ତି। ପ୍ରଥମେ ଏନ୍ଟିସିପି ଆଉ ଏବେ ଆର୍ଏନ୍ଟିସିପି ପ୍ରୋଗ୍ରାମ ବା ପରିବର୍ଦ୍ଧିତ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସାହାଯ୍ୟରେ ସଂକ୍ରମିତ ରୋଗୀକୁ ଚିହ୍ନଟ କରି ଡଟ୍ସ ପଦ୍ଧତିରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି। ଯେଉଁ କାରଣରୁ ଏହି ରୋଗ ହୋଇଥାଏ ସେଗୁଡ଼ିକ ହେଲା, ଦେଖାଯାଇଛି ଯେ କେତେକ ନିର୍ଦ୍ଦିଷ୍ଟ ଜିନ୍ ବା ଗୁଣସୂତ୍ର ପାଇଁ ଲୋକମାନଙ୍କୁ ଏହି ରୋଗ ବେଶି ସଂକ୍ରମଣ କରିବାର ସମ୍ଭାବନା ଥାଏ। ମାଲ୍ ନ୍ୟୁଟ୍ରିସନ୍ ବା ଉପଯୁକ୍ତ ଖାଦ୍ୟ ନ ଖାଉଥିବା ବ୍ୟକ୍ତି, ପ୍ରଚୁର ମଦ୍ୟପାନ କରୁଥିବା ବ୍ୟକ୍ତି ବା ପାକସ୍ଥଳୀର ଅପରେସନ୍ ହୋଇଥିବା ବ୍ୟକ୍ତିମାନଙ୍କୁ ଏହି ରୋଗ ଅଧିକ ହେବାର ସମ୍ଭାବନା ଥାଏ। ଅଧିକ ମାନସିକ ଚିନ୍ତାଗ୍ରସ୍ତ ବ୍ୟକ୍ତିମାନଙ୍କୁ ଏହି ରୋଗ ବେଶି ଆକ୍ରାନ୍ତ କରିଥାଏ। କ୍ରମାଗତ ଭାବେ ଯଦି କିଛି ରୋଗ ଲାଗି ରହେ, ଯଥା ପିଲାଦିନେ ମିଳିମିଳା ବା ହୁପିଙ୍ଗ କଫ୍ ରୋଗ, ବଡ଼ ପିଲାମାନଙ୍କୁ ଟାଇଫଏଡ୍ ଭଳି ରୋଗ ହେଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ଯକ୍ଷ୍ମା ରୋଗ ହେବାର ସମ୍ଭାବନା ବଢ଼ିଯାଏ। ଛୋଟ ଜାଗାରେ ବହୁତ ଲୋକ ଏକା ସାଙ୍ଗରେ ବାସ କରୁଥିଲେ ଜଣେ ରୋଗୀଠୁ ବହୁତ ଲୋକଙ୍କୁ ବ୍ୟାପିବାର ସମ୍ଭାବନା ବଢ଼ିଯାଏ। କେତେକ ନିର୍ଦ୍ଦିଷ୍ଟ ହରମୋନ୍ ଶରୀରରେ କମିଗଲେ ବା ବଢ଼ିଗଲେ ଏହି ରୋଗ ହେବାର ସମ୍ଭାବନା ବେଶି ଥାଏ। ଯେମିତିକି ଷ୍ଟିରଏଡ୍ ଜାତୀୟ ଔଷଧ ବେଶୀ ଦିନ ସେବନ କଲେ, ଡାଇବେଟିସ୍ ରୋଗ କଣ୍ଟ୍ରୋଲରେ ନଥିଲେ ଏହି ରୋଗ ହେବାର ସମ୍ଭାବନା ବେଶୀ ଥାଏ। ଯେଉଁ ଲୋକମାନେ କାର୍ଯ୍ୟକ୍ଷେତ୍ରରେ ସିଲିକା ଧୂଳି ସଂସ୍ପର୍ଶରେ ଆସନ୍ତି ବା ଟିବି ରୋଗୀଙ୍କ ସଂସ୍ପର୍ଶରେ ଆସନ୍ତି ସେମାନଙ୍କୁ ଏହି ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଗରିବ ଲୋକମାନେ ଅର୍ଥାଭାବରୁ ଉପଯୁକ୍ତ ଖାଦ୍ୟ ପାଆନ୍ତି ନାହିଁ, ବିଭିନ୍ନ ପ୍ରକାର ମାନସିକ ଦୁଶ୍ଚିନ୍ତା ଲାଗି ରହିଥାଏ ଏବଂ ଛୋଟ ଛୋଟ ଅନ୍ଧାରୁଆ ଘରେ ବହୁତ ଲୋକ ବାସ କରୁଥିବାରୁ ସେମାନଙ୍କୁ ଏହି ରୋଗ ଅଧିକ ଆକ୍ରାନ୍ତ କରିଥାଏ। ଏଚ୍ଆଇଭି ଆକ୍ରାନ୍ତ ବ୍ୟକ୍ତିମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ଭାବରେ କମିଯିବା ଯୋଗୁଁ ସେମାନଙ୍କୁ ସୁସ୍ଥ ଲୋକମାନଙ୍କଠାରୁ ପ୍ରାୟ 5 ଗୁଣ ଅଧିକ ମାତ୍ରାରେ ଟିବି ରୋଗ ସଂକ୍ରମଣ ହୋଇଥାଏ। ଯକ୍ଷ୍ମା ରୋଗର ଲକ୍ଷଣଗୁଡ଼ିକ ହେଉଛି ଶୁଖିଲା କାଶ ବା କାଶକଫ ବହୁ ଦିନ ଧରି ଲାଗି ରହିବା, କଫରେ ରକ୍ତ ପଡ଼ିବା, ଜ୍ୱର ହେବା, ରାତିରେ ଶରୀରରୁ ଝାଳ ଦେବା, ଓଜନ କମିଯିବା, ଭୋକ କମିଯିବା, ଦୁର୍ବଳ ଲାଗିବା, ଧଇଁ ସଇଁ ଲାଗିବା ବା କୌଣସି କାମ କଲେ ଅତିଶୀଘ୍ର ହାଲିଆ ହୋଇଯିବା, ଛାତିରେ ଯନ୍ତ୍ରଣା ଅନୁଭବ କରିବା କିମ୍ବା ଆଣ୍ଠୁ

0: ଅଣ୍ଠି ବିନ୍ଧିବା ଇତ୍ୟାଦି। କୌଣସି ବ୍ୟକ୍ତିଠାରେ ଏହିସବୁ ଲକ୍ଷଣ ଦେଖାଗଲେ ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। ଏବେ ଏହି ରୋଗ ପାଇଁ ବହୁତ ଫଳପ୍ରଦ ଔଷଧ ସବୁ ବାହାରିଛି, ଯାହାକୁ ନିୟମିତ ଖାଇବା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରୁଛନ୍ତି। ସଂକ୍ରମିତ ରୋଗୀର ତୁରନ୍ତ ଏବଂ ନିୟମିତ ଚିକିତ୍ସା ଦ୍ୱାରା ରୋଗୀ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହେବା ସହିତ ଅନ୍ୟମାନଙ୍କୁ ରୋଗ ବ୍ୟାପିବା ଏବଂ ମଲ୍ଟିଡ୍ରଗ୍ ରେଜିଷ୍ଟାଣ୍ଟ ରୋଗ ହେବାର ସମ୍ଭାବନା ବହୁତ ପରିମାଣରେ କମିଯାଇଥାଏ। ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଆମେ ରୋଗୀଙ୍କୁ କାଶିବା, ଛିଙ୍କିବା ସମୟରେ ମୁହଁ ଓ ନାକକୁ କନାରେ ଘୋଡ଼ାଇବା ଏବଂ ଛେପକୁ ଇଆଡ଼େ ସିଆଡ଼େ ନ ପକାଇବା ପାଇଁ ପ୍ରବର୍ତ୍ତାଇ ପାରିବା। ଜନ୍ମ ପରେ ସବୁ ପିଲାମାନଙ୍କୁ ଅନ୍ୟାନ୍ୟ ଟିକା ସହିତ ବିସିଜି ଟିକା ଦେବା ନିହାତି ଜରୁରୀ। ସଂକ୍ରମିତ ମାଆର ଶିଶୁମାନଙ୍କୁ ଟିବି ରୋଗ ନ ହେବା ପାଇଁ ଆଇଏନ୍ଏଚ୍ ଔଷଧ କେମୋପ୍ରୋଫାଇଲାକ୍ସିସ୍ ଆକାରରେ ଦିଆଯିବା ଦରକାର। ଏହି ଔଷଧ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣାରେ ମିଳିଥାଏ। ରୋଗୀର ସଂସ୍ପର୍ଶରେ ଆସୁଥିବା ଅନ୍ୟ ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିୟମିତ କରାଇବା ଦରକାର। ରୋଗୀ ସୁଷମ ଖାଦ୍ୟ ଖାଇବା ଦରକାର। ମଦ ଓ ସିଗାରେଟ୍ଠାରୁ ଦୂରେଇ ରହିବା ଉଚିତ। ରୋଗୀ ମାନସିକ ଚିନ୍ତାରୁ ନିଜକୁ ଦୂରେଇ ରଖିଲେ ଭଲ। ଏହିସବୁ ଉପାୟ ଅବଲମ୍ବନ କଲେ ବସନ୍ତ ରୋଗ ପରି ଆମ ସମାଜରୁ ଟିବି ରୋଗର ମୂଳୋତ୍ପାଟନ ହୋଇପାରିବ ଏବଂ ଏକ ଯକ୍ଷ୍ମାମୁକ୍ତ ଭାରତ ସୃଷ୍ଟି ହୋଇପାରିବ।
1: ଆମର ଶାସ୍ତ୍ରୀ ଶୁଣିଥିଲେ ଆଲୋଚନା, ଯକ୍ଷ୍ମା ରୋଗର ଚିକିତ୍ସା ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଗୀତାଞ୍ଜଳି ପଣ୍ଡା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି ଭାରତ ଓ ଇଣ୍ଡୋନେସିଆ. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ. ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ. ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା. ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ T20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ. ଭାରତ ଏବଂ ଇଣ୍ଡୋନେସିଆ ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛନ୍ତି. ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୌଓ ସୁବିଆନ୍ତୋଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ପରେ ଜାରି ଏକ ମିଳିତ ବିବୃତ୍ତିରେ ଆନ୍ତର୍ଜାତିକ ଆଇନ ଅନୁଯାୟୀ ଆହ୍ୱାନର ମୁକାବିଲା ଦିଗରେ ନିର୍ଣ୍ଣାୟକ, ସମନ୍ୱିତ ଏବଂ ଆନ୍ତର୍ଜାତିକ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି. ଆତଙ୍କବାଦ କାର୍ଯ୍ୟକଳାପ ଏବଂ ଆତଙ୍କବାଦୀଙ୍କୁ ସହାୟକ ପ୍ରଦାନ କରୁଥିବା ଗୋଷ୍ଠୀଗୁଡ଼ିକୁ ପ୍ରତିହତ କରିବା ଲକ୍ଷ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବାକୁ ଉଭୟ ନେତା ସହମତ ହୋଇଛନ୍ତି. ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ଆଭିମୁଖ୍ୟ ଉପରେ ଆଲୋକପାତ କରି ଉଭୟ ପକ୍ଷ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ସହଯୋଗ ବୃଦ୍ଧି କରିବାକୁ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି. ଏଥିରେ ମିଳିତ ଜାତିସଂଘ ଏବଂ ଆର୍ଥିକ କାର୍ଯ୍ୟକ୍ଷେତ୍ର ଅନ୍ତର୍ଭୁକ୍ତ. ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଉଭୟ ଦେଶ ସେମାନଙ୍କର ଘରୋଇ ଆଇନ ଏବଂ ଅନ୍ତର୍ଜାତୀୟ ଦାୟିତ୍ୱ ଅନୁଯାୟୀ ସୂଚନା ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା ନେଇ ସହମତ ହୋଇଛନ୍ତି. ଦୁଇ ଦେଶ ମଧ୍ୟରେ ଏ ସଂକ୍ରାନ୍ତ ଏକ ବୁଝାମଣାପତ୍ର ଖୁବ୍ ଶୀଘ୍ର ସ୍ୱାକ୍ଷରିତ ହେବାର ଆଶା କରାଯାଉଛି. ଆତଙ୍କବାଦ ବିରୋଧୀ, ଅନ୍ତରାଷ୍ଟ୍ରୀୟ ଅପରାଧୀ, ସାଇବର ସୁରକ୍ଷା, ଆଧୁନିକ ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ଶିଳ୍ପ, ସାମୁଦ୍ରିକ ସୁରକ୍ଷା ଏବଂ ମହାକାଶ କ୍ଷେତ୍ର ସହଯୋଗକୁ ଅଧିକ ବ୍ୟାପକ କରିବା ଲକ୍ଷ୍ୟ ନେଇ ଭାରତ ଇଣ୍ଡୋନେସିଆ ତୃତୀୟ ପର୍ଯ୍ୟାୟ ସୁରକ୍ଷା ଆଲୋଚନାକୁ ଉଭୟ ପକ୍ଷ ସ୍ୱାଗତ କରିଛନ୍ତି. ଆର୍ଥିକ ଏବଂ ବାଣିଜ୍ୟ ସହଯୋଗ ଉପରେ କେନ୍ଦ୍ରୀଭୂତ ଆଲୋଚନାରେ 2047 ବିକଶିତ ଭାରତ ଦୃଷ୍ଟିକୋଣ ଏବଂ 2045 ଇଣ୍ଡୋନେସିଆ ଏମ୍ସ ଉପରେ ଉଭୟ ନେତା ମତ ବିନିମୟ କରିଛନ୍ତି. ରାଷ୍ଟ୍ରପତି ସୁବିଆନ୍ତୋଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତ ଗସ୍ତ ପାଇଁ ଆମନ୍ତ୍ରଣ କରିଛନ୍ତି।

ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ଡକ୍ଟର ଜୟଶଙ୍କରଙ୍କ ବାହାରିନ୍କୁ ଦୁଇଦିନିଆ ଗସ୍ତ ଗତକାଲି ଶେଷ ହୋଇଛି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ବାହାରିନ୍ର ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। କ୍ରାଉନ୍ ପ୍ରିନ୍ସ ତଥା ପ୍ରଧାନମନ୍ତ୍ରୀ ପ୍ରିନ୍ସ ସଲମାନ ବିନ୍ ହମାଦ ଅଲ୍ ଖଲିଫା ଏହି ଆଲୋଚନା ବୈଠକରେ ଉପସ୍ଥିତ ଥିଲେ। ସେଠାକାର ଉପପ୍ରଧାନମନ୍ତ୍ରୀ ଶେଖ୍ ଖାଲିଦ୍ ବିନ୍ ଅବଦୁଲ୍ଲା ଅଲ୍ ଖଲିଫାଙ୍କ ସହ ମଧ୍ୟ ଡକ୍ଟର ଜୟଶଙ୍କର ପୃଥକ ଭାବେ ବୈଠକରେ ଯୋଗ ଦେଇଥିଲେ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ତଥା ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଭାରତର ଅଙ୍ଗୀକାରବଦ୍ଧତା ଉପରେ ଡକ୍ଟର ଜୟଶଙ୍କର ଆଲୋଚନା କାଳରେ ମତ ଉପସ୍ଥାପନ କରିଛନ୍ତି। ସେଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସୁରକ୍ଷା ଏବଂ ବିକାଶକୁ ସୁନିଶ୍ଚିତ କରିବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ଡକ୍ଟର ଜୟଶଙ୍କର ବାହାରିନ୍ର ନେତୃତ୍ୱକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଗସ୍ତ ଅବସରରେ ଡକ୍ଟର ଜୟଶଙ୍କର ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ସହ ମଧ୍ୟ ଭାବ ବିନିମୟ କରିଛନ୍ତି। ସୂଚନାଯୋଗ୍ୟ ଡକ୍ଟର ଜୟଶଙ୍କରଙ୍କର କାତାର, ବାହାରିନ୍, କୁଏତ, ଓମାନ, ନ୍ୟୁୟର୍କ ଏବଂ ବ୍ରସେଲ୍ସକୁ 11 ଦିନିଆ ଗସ୍ତରେ ଅଛନ୍ତି। ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଏବଂ ଏ ନେଇ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀର ସେବାତୀର୍ଥଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ 15ରୁ ଅଧିକ ମନ୍ତ୍ରଣାଳୟର ସଚିବ ଏବଂ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ଡକ୍ଟର ମିଶ୍ର କହିଛନ୍ତି। ଏଲ୍ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ବୈଠକରେ ଭାରତୀୟ ପାଣିପାଗ ବିଭାଗର ଅଧିକାରୀ ଜୁନ୍ ଏବଂ ଜୁଲାଇ ମାସର ବର୍ଷା ସ୍ଥିତି ନେଇ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କୃଷି ବିଭାଗର ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ଏଲ୍ନିନୋର ପ୍ରଭାବର ମୁକାବିଲା ଦିଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ ବୈଠକରେ ରିପୋର୍ଟ ଉପସ୍ଥାପନ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଇରାନ ବିରୁଦ୍ଧରେ ଆମେରିକୀୟ ସେନା ନୂତନ ସାମରିକ ପଦକ୍ଷେପ ଗ୍ରହଣ କରିଛି। ହର୍ମୁଜ୍ ପ୍ରଣାଳୀରେ 3ଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକୀୟ ସେନା ଏହି ପଦକ୍ଷେପ ଗ୍ରହଣ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ଏ ସମ୍ପର୍କରେ ସୂଚନା ଦେଇଛି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀ, ଉପକୂଳବର୍ତ୍ତୀ ନିରୀକ୍ଷଣ ବ୍ୟବସ୍ଥା, ଭୂପୃଷ୍ଠର ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଜାହାଜ ପ୍ରତିରୋଧୀ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଉତ୍କ୍ଷେପଣ ସ୍ଥଳକୁ ଲକ୍ଷ୍ୟ ରଖି ଆମେରିକା ସେନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। କ୍ୱେସନ୍ ଏବଂ ବନ୍ଦର ନିକଟବର୍ତ୍ତୀ ଆବାସସ୍ଥଳୀଗୁଡ଼ିକରେ ବିସ୍ଫୋରଣ ହୋଇଥିବା ନେଇ ଇରାନର ସରକାରୀ ଗଣମାଧ୍ୟମ ସୂଚନା ଦେଇଛି। ଇରାନର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦି କହିଛନ୍ତି, ଆମେରିକାର ଏଭଳି ପଦକ୍ଷେପ ଯୁଦ୍ଧବିରତି ଚୁକ୍ତିକୁ ଉଲ୍ଲଂଘନ କରୁଛି। ଅନ୍ୟପକ୍ଷରେ ଇରାନ ତୈଳ ବିକ୍ରୟ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ଆମେରିକା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି। ଆମେରିକାର ଏଭଳି ପଦକ୍ଷେପକୁ ଇରାନର ବୈଦେଶିକ ମନ୍ତ୍ରଣାଳୟ ଦୃଢ଼ ନିନ୍ଦା କରିଛି। ଭେଞ୍ଜୁଆଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 3685କୁ ବୃଦ୍ଧି ପାଇଛି। ଗତମାସ 24 ତାରିଖରେ କ୍ରମାଗତ ଭାବେ ସେଠାରେ 2ଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ 7.2 ଏବଂ 7.5 ରେକର୍ଡ କରାଯାଇଛି। ଗତ କିଛିଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ 16,740 ଜଣ ଆହତ ହୋଇଥିବା ଜଣାପଡ଼ିଛି। ବହୁ ଲୋକ ନିଖୋଜ ହୋଇଥିବା ରିପୋର୍ଟ କରାଯାଇଛି। ରାଜଧାନୀ କାରାକାସ୍ ନିକଟବର୍ତ୍ତୀ ସିମୋନ୍ ବୋଲିଭର ଆନ୍ତର୍ଜାତିକ ବିମାନ ବନ୍ଦର ଭୂକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଆନ୍ତଃଦେଶୀୟ ଏବଂ ବହିର୍ଦେଶୀୟ ବିମାନ ପରିବହନ ପ୍ରଭାବିତ ହେଉଛି। ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗେଜ୍ କହିଛନ୍ତି, ବିକଳ୍ପ ରନ୍ୱେ ବ୍ୟବହାର ମାଧ୍ୟମରେ ବିମାନ ବନ୍ଦରକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ପ୍ରୟାସ ଜାରି ରହିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି, ଆନ୍ତର୍ଜାତିକ କ୍ଷେତ୍ରରେ ଅଶୋଧିତ ତୈଳ ମୂଲ୍ୟ ସ୍ଥିର କିମ୍ବା ହ୍ରାସ ପାଇଲେ ଘରୋଇ କ୍ଷେତ୍ରର ମୂଲ୍ୟ ନିର୍ଦ୍ଧାରଣ ଦିଗରେ ସକାରାତ୍ମକ ପରିବର୍ତ୍ତନର ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ବିକଶିତ ଭାରତ ସମ୍ମିଳନୀ 2026କୁ ଗତକାଲି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ପୁରୀ କହିଛନ୍ତି, କୂଟନୈତିକ ସମ୍ପର୍କ, ସମୟୋଚିତ ନୀତିଗତ ନିଷ୍ପତ୍ତି, ଘରୋଇ ଉତ୍ପାଦନ ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ ପରିବର୍ତ୍ତନ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାମ୍ପ୍ରତିକ ବିଶ୍ୱ ଆହ୍ୱାନକୁ ଭାରତ ସଫଳତାର ସହ ମୁକାବିଲା କରିପାରିଛି। ଶକ୍ତି ଯୋଗାଣ କ୍ଷେତ୍ରରେ ସଠିକ୍ ତଥା ସମୟୋଚିତ ପଦକ୍ଷେପ ଯୋଗୁଁ ଘରୋଇ

0: କ୍ଷେତ୍ରରେ ଏଲ୍ପିଜିର ନିରନ୍ତର ଯୋଗାଣ ସୁନିଶ୍ଚିତ ହୋଇପାରିଛି। ପ୍ରଭାବଶାଳୀ କୂଟନୈତିକ ପ୍ରୟାସ ଯୋଗୁଁ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ପରିବହନ ଜାହାଜଗୁଡ଼ିକ ସହଜ ତଥା ସୁଗମ ଭାବେ ଅତିକ୍ରମ କରିପାରିଛି ବୋଲି ଶ୍ରୀ ପୁରୀ କହିଛନ୍ତି। ଇନ୍ଧନ ମୂଲ୍ୟ ଉପରେ ଆଲୋକପାତ କରି ଶ୍ରୀ ପୁରୀ କହିଛନ୍ତି, ଗତ 4 ବର୍ଷ ମଧ୍ୟରେ ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଅନ୍ୟ ରାଷ୍ଟ୍ର ତୁଳନାରେ ସର୍ବନିମ୍ନ ରହିଛି। ଭାରତ ଇଂଲଣ୍ଡ ଚଳିତ ଟି20 ପୁରୁଷ କ୍ରିକେଟ ସିରିଜ୍ର ଗତକାଲିର ତୃତୀୟ ମ୍ୟାଚ୍ରେ ଇଂଲଣ୍ଡ ବିଜୟୀ ହୋଇଛି। ନଟିଂହାମ୍ର ଟେଣ୍ଟ ବ୍ରିଜ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡ 125 ରନ୍ରେ ଭାରତକୁ ପରାସ୍ତ କରିଛି। 5-ଟିକିଆ ସିରିଜ୍ରେ ଇଂଲଣ୍ଡ 2-0 ଆଗୁଆ ହୋଇଛି। ଟସ୍ ଜିତି ଭାରତ ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଇଂଲଣ୍ଡ 7 ୱିକେଟ୍ରେ 201 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଫିଲିପ୍ ସଲ୍ଟ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। 202 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ 11 ଓଭର ଏବଂ 4 ବଲ୍ରେ ସମସ୍ତ ୱିକେଟ୍ ହରାଇ ମାତ୍ର 76 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଜୋଫ୍ରା ଆର୍ଚର୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ସ୍ୱିଜରଲ୍ୟାଣ୍ଡ ଏବଂ ଆର୍ଜେଣ୍ଟିନା କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଭାଙ୍କୋଭର୍ଠାରେ ଖେଳାଯାଇଥିବା ମ୍ୟାଚ୍ରେ ପେନାଲ୍ଟି ସୁଟ୍ଆଉଟ୍ରେ ସ୍ୱିଜରଲ୍ୟାଣ୍ଡ କଲମ୍ବିଆକୁ 4-3 ଗୋଲ୍ରେ ପରାସ୍ତ କରିଛି। ଏହି ବିଜୟ ସହ ସ୍ୱିଜରଲ୍ୟାଣ୍ଡ ପ୍ରଥମ ଥର ପାଇଁ ଫୁଟବଲ ବିଶ୍ୱକପ୍ର କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଟ୍ଲାଣ୍ଟାଠାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା 3-2 ଗୋଲ୍ରେ ଇଜିପ୍ଟକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସମସ୍ତ ପ୍ରକାର ଆତଙ୍କବାଦକୁ ଦୃଢ଼ ନିନ୍ଦା କରିଛି ଭାରତ ଓ ଇଣ୍ଡୋନେସିଆ। ଜାକର୍ତ୍ତାଠାରେ ପ୍ରଧାନମନ୍ତ୍ରୀ ଓ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଅନୁଷ୍ଠିତ। ଭାରତ ବାହାରିନ୍ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହେଉଛି କହିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଇରାନ ବିରୁଦ୍ଧରେ ପୁଣି ଥରେ ସାମରିକ ପଦକ୍ଷେପ ଗ୍ରହଣ କରିଛି ଆମେରିକୀୟ ସେନା। ଭେନେଜୁଏଲା ଭୂକମ୍ପରେ 3685କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଟେଣ୍ଟ ବ୍ରିଜ୍ ଟି20ରେ ଭାରତକୁ 125 ରନ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବଲାଙ୍ଗୀର ଭକ୍ତିଗୀତ ଶୁଣିବା ଅଲେଖ ବିଶ୍ୱାଳଙ୍କ ରଚନାରୁ କଣ୍ଠଦାନ କରିଛନ୍ତି ଭିକାରୀ ବଳ। ସଙ୍ଗୀତରେ ସଜେଇଛନ୍ତି ସରୋଜ ନନ୍ଦ।

ଶୁଣୁଥିଲେ ଭକ୍ତି ଗୀତ। ଅଲେଖ ବିଶ୍ୱଳଙ୍କ ରଚନାରୁ କଣ୍ଠଦାନ କରିଥିଲେ ଭିକାରୀ ବଳ। ସଙ୍ଗୀତ ସରୋଜ ନନ୍ଦ। ଆକାଶବାଣୀ ବଲାଙ୍ଗୀର। ଏବେ ଶୁଣିବା ଚାଷର ହାଲ।

ଧାନ ଚାଷରେ ଯେତେବେଳେ ପ୍ରସ୍ତୁତି କରୁଛନ୍ ଚାଷୀ ଭାଇମାନେ ନିହାତି ହିସାବରେ ଖତ ସାର ଦେବାର ବ୍ୟବସ୍ଥା ହେଉଛି ସବୁନୁ ବଢ଼ିଆ। ସେଟାକି ଧ୍ୟାନ ଦେଇକରି ଯଦି ଆଗେ ଆମେ ଯାଉଛୁଁ, ଅନେକ ଜାଗାରେ ଚାଷୀ ଭାଇମାନେ ଶୁଖା ବୁନା କରୁଛନ୍। ଯେନ୍ ଜାଗାରେ ଶୁଖା ବୁନା କି ଖଡ଼ି ବୁନା ବୋଲିକିରି କହୁଛୁଁ, ସେ ବୁନା ଭିତରେ ଚାଷୀ ଭାଇମାନେ ମାଟିର ଯଦି ବତର ନେଇନ ବୋଇଲେ ନିହାତି ହିସାବରେ ସାର ଦେଇ ନେଇ ହେଇଥାଏ। ସାର କେତେବେଳେ ଯାଇକିରି ଦେବାର ବ୍ୟବସ୍ଥା କରିବେ, ଯେତେବେଳେ ମାଟି ଉଦା ହେବା, ଯଦି ବୁଣାର ପରେ ପରେ ବର୍ଷା ହେଇଗଲା ମାଟି ଥରେ ଉଦା ହେଇଗଲା, ତାର୍ପରେ ଆମେ ସାର ଦେବାର ବ୍ୟବସ୍ଥା କରିପାର୍ମା, ଯଦି ଶୁଖା ମାଟିରେ ଆମେ ସାର ନେଇ ଦେଇ। ଆର୍ ସେ ହିସାବରେ ଦେଖ୍ମା ବେଲେ ଆମର ମୂଲ ସାର ହେଉଛି ପ୍ରଧାନ, ଯେନ୍ଟାକି NPK ବୋଲିକିରି କୁହାଯାଏସି, ନାଇଟ୍ରୋଜେନ୍, ଫସ୍ଫରସ୍ ଆର୍ ପଟାସ୍। ଧାନ ଚାଷର ଲାଗି ଇ ତିନି ସାରର କେତେ କେତେ ଦରକାର ହେଇଥିସି, ଇଟାକେ ଚାଷୀ ଭାଇମାନେ ଦେଇପାରିବେ, କେତେ ଦେବାର କଥା, କେନ୍ ହିସାବରେ ଦେବାର କଥା, ଭିନ୍ନ ଭିନ୍ନ କଥାମାନେ ରହିଛେ। ତାର୍ ବାହାରେ ଯଦି ବତ୍ରି କରୁଛ, ବତ୍ରି ସେତେବେଳେ ଯାଇକିରି କୁହାଯାଏସି ଯେତେବେଳେ ବର୍ଷା ହେଇଯିବା, ଜମିରେ ପୁରା କାଦୁ କରି ହେଉଥିବା, ପାଣି ଠିକ୍ ବତର ରହୁଥିବା, ବୋଇଲେ ତାର୍ପରେ ଏଥର ଚାଷୀ ଭାଇମାନେ ସେ ଜାଗାରେ ଗଜରାଲା ଧାନକେ ଯେତେବେଳେ ବୁନ୍ବାର୍ ଲାଗି ଯାଉଛନ୍, ବତ୍ରି ପାକ୍ ହେଇଛେ ବୋଲିକିରି କୁହାଯାଏସି। ଇ ସମୟ ଆଗେ ଜମିରେ କି ନିଜର ଏରିଆରେ ବି ଦେଖିବେ ଯେ ଅନେକ ଜାଗାରେ ବତ୍ରି ପୋକ ମାନେ ଉଡ଼ିଥିସନ୍, ଯାହାଦ୍ୱାରା ମାଟ ବତ୍ରି ଗଲା ବୋଲିକିରି କୁହାଯାଏସି। ଆର୍ ସେଟା ହେଉଛି ବତ୍ରି ପାକର ଅନ୍ତର୍ଗତ। ସେ ଜାଗାରେ ଚାଷୀ ଭାଇମାନେ ଆରାମସେ ସାର ବ୍ୟବହାର କରିପାରିବେ, କାଁ କରି ବୋଇଲେ ମାଟ ତ କେନ୍ଦ୍ରେ କେତେ ବଢ଼ିଆ ବତର ଥିବା, ଆର୍ ସେ ବତର ଭିତରେ ଆମେ ମନ ଇଚ୍ଛା ସାର ଆମେ ଦେଇପାର୍ମା। ସାରକେ ଯଦି ଆମେ ଦେଖ୍ମା ବେଲେ ଭିନ୍ନେ ଭିନ୍ନେ ସାରର ଅନେକଟେ ଫର୍ମେଟ୍ ମାନେ ଅଛେ, ଯେନ୍ଟାକି 24-12-12 ଗୋଟେ ଫର୍ମେଟ୍ ହେଲା, ତାପରେ 16-8-8 ଗୋଟେ ଫର୍ମେଟ୍ ହେଲା, 40-20-20 ଫର୍ମେଟ୍ ହେଲା। ଇ ଯେନ୍ ମାନ ମାନେ ନିର୍ଦ୍ଧାରଣ କରାହେଇଛେ ଧାନ ଚାଷରେ ଯେନ୍ ସାର ଦେବାରଟା, ସେଟାକେ ଦେଖିକିରି ସାର ସବୁ ଆକଳନ କରିକିରି ଦିଆଯାଏସି। ଯଦି ଆମେ ଯେନ୍ଟାକି ଇଂଲିଶରେ ବେସାଲ ଡୋଜ୍ ବୋଲିକିରି କହୁଛନ୍, ମୂଲ ସାର ବୋଲିକିରି କୁହାହେଉଛେ, ସେଟାକେ ଯେତେବେଳେ ଯଦି ଆମେ ଗୋଟେ ଏକରର ହିସାବକୁ ଯଦି ଆମେ ଦେଖ୍ମା, ଆର୍ ସେଟା NPK 24-12-12 ହିସାବରେ ଯଦି ଆମେ ଯାଉଛୁଁ ବୋଲେ କିଛି ନାଇଁ ହେଲେ DAP 45-50 KG ତକ୍ ଗୋଟିଏ ଏକରରେ ଆମେ ଦେଇପାର୍ମା। ଆର୍ ଯେନ୍ଟାକି ପଟାସ୍ ହେଉଛେ 15-20 KG ଖଣ୍ଡେ ଆମେ ଗୋଟିଏ ଏକରରେ ଦେଇପାର୍ମା। ୟୁରିଆ ବି ସେନ୍ତା 35-40 KG ତ ଗୋଟିଏ ଏକରରେ ଦିଆଯାଇପାରେ।

0: ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ବୁଦ୍ଧୁ, ନୂଆ କାର ଜିତିବାର ମୌକା। ୱାଓ, ବାପାଙ୍କୁ ସରପ୍ରାଇଜ ଦେବି। ଅଳ୍ପ କିଛି ତ ଡିଟେଲ୍ସ ଭରିବାର ଅଛି।
2: ରହିଯା ବୁଦ୍ଧୁ।
1: କଣ? ଏଭଳି ପପ୍ଅପ୍ସ ପ୍ରତି ସାବଧାନ ରୁହ। ସ୍କାମର୍ସ ପର୍ସନାଲ ଡିଟେଲ୍ସ ର ଭୁଲ ୟୁଜ କରିପାରନ୍ତି। ଓ,
2: ତୁ ବୁଝିଗଲୁ ନା? ରିଲାକ୍ସ।
1: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ। ଆର୍ବିଆଇ କହେ ସ୍ମାର୍ଟ ବନ, କୁଲ ରୁହ।
0: ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଏବେ ଶୁଣିବା ଚମ୍ପୁ। ପୁରାତନ ରଚନାରୁ ପ୍ରଥମେ ଗାଇଛନ୍ତି ଶ୍ୟାମାମଣି ଦେବୀ।

ପାରମ୍ପରିକ ଗୀତରେ ଶୁଣୁଥିଲେ ଚମ୍ପୁ, ଆକାଶବାଣୀ ବଲାଙ୍ଗୀର। ସମୟ ସକାଳ 8ଟା ହେବାକୁ ଯାଉଛି। ପ୍ରଥମେ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦରେ ଲେଖି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ପରେ ପରେ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

ବହୁ ପ୍ରାଚୀନ କାଳରୁ ପୁରୀ ଧାମ ଶ୍ରୀକ୍ଷେତ୍ର ଏକ ପରମ ପାବନ କ୍ଷେତ୍ର ରୂପେ ପ୍ରାଧାନ୍ୟ ଲାଭ କରିଆସିଛି। ଏହି କ୍ଷେତ୍ରର କ୍ଷେତ୍ରାଧିପ ଶ୍ରୀଜଗନ୍ନାଥ ଓ ଏହାଙ୍କର ପ୍ରସାଦ ମହାପ୍ରସାଦ ଆଜି ବିଶ୍ୱର କୋଣେ ଅନୁକୋଣେ ପ୍ରସିଦ୍ଧ। ସମସ୍ତ ଦେବ ମନ୍ଦିରରେ ଦେବତାଙ୍କୁ ନିବେଦିତ ନୈବେଦ୍ୟକୁ ପ୍ରସାଦ କୁହାଯାଉଥିବା ବେଳେ ଶ୍ରୀଜଗନ୍ନାଥାଦି ଦାରୁବ୍ରହ୍ମଙ୍କୁ ଅର୍ପିତ ନୈବେଦ୍ୟକୁ ମହାପ୍ରସାଦ କୁହାଯାଏ। ଶ୍ରୀକ୍ଷେତ୍ରସ୍ଥ ପ୍ରସାଦ ତିନି ବ୍ରହ୍ମଙ୍କର ମିଳନାବସ୍ଥାରେ ହେଉଥିବାରୁ ଏହା ମହାପ୍ରସାଦ। ଅର୍ଥାତ୍ ଶ୍ରୀମନ୍ଦିରରେ ରନ୍ଧାଯାଉଥିବା ଅନ୍ନ ଶ୍ରୀଜଗନ୍ନାଥାଦିଙ୍କୁ ଭୋଗ ଲାଗେ। ଏହି ଭୋଗ ନାମ ବ୍ରହ୍ମରୂପୀ ବିମଳାଙ୍କୁ ସମର୍ପଣ ହେବା ପରେ ଯାଇ ମହାପ୍ରସାଦ ରୂପେ ପରିଗଣିତ ହୋଇଥାଏ।

0: ମହାପ୍ରଭୁଙ୍କର ସମସ୍ତ ଭୋଗଦ୍ରବ୍ୟ ଶ୍ରୀମନ୍ଦିର ମଧ୍ୟସ୍ଥ ରୋଷେଇ ଘରେ ନିଷ୍ଠାର ସହିତ ରନ୍ଧନ କରାଯାଏ। ରୋଷକର୍ମ ଆରମ୍ଭ ପୂର୍ବରୁ ବିଧିପୂର୍ବକ ରୋଷ ହୋମ କରାଯାଇ ତାପରେ ରନ୍ଧନ କାର୍ଯ୍ୟ ଆରମ୍ଭ ହୁଏ। ଏହି ଭୋଗଦ୍ରବ୍ୟକୁ ଭୋଗ ନିମନ୍ତେ ସୁଆର ଓ ମହାସୁଆର ସିଂହାସନ ନିକଟକୁ ବା ଭୋଗ ମଣ୍ଡପକୁ ସତର୍କତାର ସହିତ ନେଇଥାନ୍ତି। ସେଇଥିପାଇଁ ଶ୍ରୀମନ୍ଦିରରେ ପ୍ରଚଳିତ ସୁଆର ଓ ମହାସୁଆର ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଛପନ ଭୋଗ ପ୍ରସ୍ତୁତକାରୀ ଏହି ସେବା ସମ୍ପର୍କରେ ଆଲୋଚନା ଆଜି ଆମର ମୁଖ୍ୟ ପ୍ରସଙ୍ଗ। ସୂଚନା ଦେଉଛନ୍ତି ଶ୍ରୀ ବିଶ୍ୱନାଥ ସାମନ୍ତରାୟ।
1: ସୁଆର ଓ ମହାସୁଆର ମାନେ ଶ୍ରୀମନ୍ଦିରରେ ଦୈନିକ ଦିନ ଶ୍ରୀଜୀଉଙ୍କ ନିମନ୍ତେ ସବୁ ପ୍ରକାର ଭୋଗ ପ୍ରସ୍ତୁତି କରିଥାନ୍ତି ଏବଂ ଶ୍ରୀ ଛାମକୁ ନେଇଥାନ୍ତି। ଜଗନ୍ନାଥ ମନ୍ଦିରରେ ଆମର ଭୋଗ ହେଉଛି ଗୋଟେ ପ୍ରଧାନ ଅଙ୍ଗ, ଯେଉଁ ଦର୍ଶନ ସହିତ ଭୋଗଟା ବି ପ୍ରଧାନ ଅଙ୍ଗ। ଏଇ କ୍ଷେତ୍ରଟା ହେଲା ଭଗବାନଙ୍କର ଖାଇବା କ୍ଷେତ୍ର। ଏଠି ଭଗବାନ ସ୍ୱୟଂ ଭୋଜନ କରନ୍ତି ବୋଲି ନୀଳାଦ୍ରି ମହୋଦୟ, ବାମଦେବ ସଂହିତା ଏବଂ ଅନ୍ୟାନ୍ୟ ପୁରାଣମାନଙ୍କରେ ମଧ୍ୟ ଏହା ବର୍ଣ୍ଣନା ଅଛି। ମହାସ୍ୱାର ମାନେ ଭୋଗ ପ୍ରସ୍ତୁତି ହେବା ପୂର୍ବରୁ ପ୍ରତ୍ୟେକ ରୋଷ ନାୟକଙ୍କ ସାଙ୍ଗରେ ଶ୍ରୀମନ୍ଦିରରେ ଥିବା ସମସ୍ତ ରୋଷଶାଳାକୁ ଯାଇ ତଦାରଖ କରନ୍ତି, ଦେଖନ୍ତି ପୂର୍ବରୁ ଶଙ୍କୁଡ଼ି ପଡ଼ିଛି ନା ନାହିଁ ଏବଂ ତା ଭଲ ଭାବରେ ଧୁଆ ଯାଇଛି ନା ନାହିଁ, ଧୁଆ ପଖାଳ ଠିକ୍ ଭାବରେ ତାକୁ ସଫା କରିକି ଗୋବର ପାଣି ଛିଞ୍ଚିଛି ନା ନାହିଁ, ଏସବୁ ନିଶ୍ଚିତ ଭାବରେ ଦେଖିବେ। ଦେଖିଲା ପରେ ସେ ରୋଷରେ ହୋମ ହେବା ନିମନ୍ତେ ଅନୁମତି ଦେବେ। ମହାସ୍ୱାର ମାନେ ହୋମ ହେଲା ପରେ ନିଜେ ଉପସ୍ଥିତ ରୁହନ୍ତି। ବଡ଼ୁସ୍ୱାର ମାନେ ପ୍ରସ୍ତୁତ କରୁଥିବା ସମସ୍ତ ନୈବେଦ୍ୟ ସେ ଦେଖନ୍ତି ଏମାନେ ଠିକ୍ ଭାବରେ କରୁଛନ୍ତି ନା ନାହିଁ, କୌଣସି ଖାଦ୍ୟ ପୋଡ଼ିଯାଉନି କି କଞ୍ଚା ରହୁନି କିମ୍ବା ସେମାନେ ଯେଉଁ ଖାଦ୍ୟ କରୁଛନ୍ତି ସେ ଜଗନ୍ନାଥଙ୍କ ଉପଯୋଗୀ ନା ନାହିଁ, ସେ ନିଜେ ସେଗୁଡ଼ାକ ତଦାରଖ କରନ୍ତି। ଶ୍ରୀମନ୍ଦିର ରୋଷରେ ଆମର ପାରମ୍ପରିକ ମତେ ଯେଉଁ ଦ୍ରବ୍ୟ ମାନେ କଣ୍ଟକିତ ହୋଇନଥିବ, ଯେଉଁ ଦ୍ରବ୍ୟ ନାଳଯୁକ୍ତ ହୋଇନଥିବ, ଯେଉଁ ଦ୍ରବ୍ୟ ରାଗ ହୋଇନଥିବ, ବିଦେଶୀ ଜିନିଷ ଯେମିତି ଆଳୁ ହେଲା, ବିଲାତି ବାଇଗଣ ହେଲା, କଞ୍ଚା ଲଙ୍କା ହେଲା କି ଶୁଖିଲା ଲଙ୍କା ହେଲା, ବାହାରର ବିଭିନ୍ନ ଫଳ ଯେଉଁଟାକି ଓଡ଼ିଶାରେ ନୁହେଁ ସେଗୁଡ଼ାକ ସବୁ ଶ୍ରୀମନ୍ଦିର ରୋଷକୁ ଯାଏ ନାହିଁ।

0: ବଲ୍ଲଭ ପରେ ଠାକୁରଙ୍କର ସକାଳ ଧୂପ ହୁଏ। ଏହାକୁ ରାଜଭୋଗ ମଧ୍ୟ କୁହାଯାଏ। ଏହା ହେଉଛି ମହାପ୍ରଭୁଙ୍କର ପ୍ରଥମ ଶଙ୍ଖୁଡ଼ି ଭୋଗ। ଏହି ଭୋଗରେ ବିରିକାନ୍ତି, ମାଠପୁଳି, ଚଣ୍ଡ ମାଠପୁଳି, ହଂସକେଳି, କାକତୁଆ ଝିଲି, ଅଦା ପାଚିଡ଼ି, ଏଣ୍ଡୁରି, ଶାଗ, ଖେଚୁଡ଼ି, କାନିକା, ପିଠାପୁଳି, ବୁନ୍ଦିଆ କ୍ଷୀରି, ଘଷା ଜଳ ଓ ବିଡ଼ିଆ ପାନ ଆଦି ସମର୍ପଣ ହୁଏ। ମଧ୍ୟାହ୍ନ ଧୂପରେ ସକାଳ ଧୂପର ସମସ୍ତ ନୀତି ଅନୁସୃତ ହେଲେ ମଧ୍ୟ ମରିଚ ଲଡ଼ୁ, ସାନ ପିଠା, ପାଞ୍ଚପଟିଆ, ନିଯୋଗ ପିଠା, ବଡ଼ା, ପଖାଳ, ଓରିଆ, ବୁନ୍ଦିଆ କ୍ଷୀରି, କଡ଼ମ୍ବା, ତାଟ ମନୋହର, ଭଜା, ମାଠପୁଳି, ଆରିସା, ତିପୁରି, ସାକର, ସୁଜି କ୍ଷୀରି, ମୁଗ ସିଝା, ମନୋହର, ପଣା ଆଦିକୁ ଷୋଡ଼ଶ ଉପଚାରରେ ଭୋଗ କରାଯାଏ।
1: ଭୋଗ ବସିବା ପୂର୍ବରୁ ମହାଶୁଆର କ'ଣ କରିବେ, ରୋଷା ଆଡ଼କୁ ଯିବେ, ସେମାନେ ଭାତ, ତିଅଣ, କ୍ଷୀରି, ପିଠିଆ ଇତ୍ୟାଦି ସମସ୍ତ ଠିକ୍ ଭାବରେ ପ୍ରସ୍ତୁତ ହେଇଛି ନା ନାହିଁ ଦେଖିବେ। ଠିକ୍ ଭାବରେ ଯଦି ଭୋଗଟା ପ୍ରସ୍ତୁତ ହେଇସାରିଥିବ ତାହେଲେ ସେ ପ୍ରତିହାରୀଙ୍କି ଯାଇକରି ଖବର କରିବେ ଯେ ବର୍ତ୍ତମାନ ଆମ ରୋଷେଇ ଭିତରେ ସମସ୍ତ ଜିନିଷ ରେଡ଼ି ଅଛି, ମହାପ୍ରଭୁଙ୍କର ମଣି ନିମନ୍ତେ ଆପଣ ଡାକିବାକୁ ଆସିବା ହୁଅନ୍ତୁ। ତାପରେ ପ୍ରତିହାରୀ ସେବକ ଏବଂ ଅନ୍ୟାନ୍ୟ ତାଙ୍କ ପ୍ରଧାନୀ ଲେଙ୍କା ସେମାନେ ସମସ୍ତେ ଏକାଠି ହେଇକରି ରୋଷେଇ ପାଖକୁ ଆସିବେ ଏବଂ ଶ୍ରୀଛାମଙ୍କୁ ଭୋଗ ନେବା ନିମନ୍ତେ ନିବେଦନ କରିବେ। ନିବେଦନ କଲାପରେ ତାଙ୍କ ସାମ୍ନାରେ ବିଡ଼ୁଆ ପନ୍ତିବଡ଼ୁ ଯେଉଁ ସେବକ ଆମର ଥାନ୍ତି ସେମାନେ ଘିଅ ପକାଇବେ। ସେହି ସମୟରେ ମହାଶୁଆର ଉପସ୍ଥିତ ରହିବେ, ସେ ଦେଖିବେ ଯେ ଠିକ୍ ଭାବରେ ଘିଅ ପଡ଼ୁଛି ନା ପଡ଼ୁନି, ଏବଂ ସେ ଦେଖିବେ ଯେ ପ୍ରକୃତରେ ଯିଏ ଛେକ ନେଇକି ଯାଉଛନ୍ତି ସେମାନେ ଠିକ୍ ତାଙ୍କର ନିୟମରେ ଅଛନ୍ତି ନା ନାହିଁ, ବାଘ ପେଟି ବାନ୍ଧିଛନ୍ତି ନା ନାହିଁ, ଏଗୁଡ଼ା ବି ସେମାନେ ଦେଖିବେ। ଏବଂ ତାପରେ ପ୍ରଥମ ଛେକ ମହାଶୁଆର ହିଁ ନେଇକି ଯିବେ, ପ୍ରଥମ ଛେକ ସିଏ ନେବେ, ତାଙ୍କ ପରେ ଅନ୍ୟାନ୍ୟ ସୁଆରମାନେ ଛେକ ନେଇକି ଶ୍ରୀଛାମଙ୍କୁ ଯିବେ। ଏବଂ ସେ ନେଲା ପରେ ଭିତରେ ସିଏ ପ୍ରଥମେ ଛେକ ରଖିବେ, ରଖିଲା ପରେ ଅନ୍ୟାନ୍ୟ ଛେକ ସବୁ, ଅନ୍ୟାନ୍ୟ ଭୋଗ ସବୁ ଠିକ୍ ଭାବରେ ଠିକ୍ ପଙ୍କ୍ତି ଭିତରେ ରହୁଛି ନା ନାହିଁ, ଏବଂ କୋଉ ପଙ୍କ୍ତି କୋଉଠି ରହିବ, କାହା ପରେ କିଏ ରହିବ, ସେ ତଦାରଖ କରିକି ମଧ୍ୟ ଭିତରେ ଶ୍ରୀଛାମରେ ରଖେଇବେ।

0: ସନ୍ଧ୍ୟା ଧୂପରେ ସକାଳ ଓ ମଧ୍ୟାହ୍ନ ଧୂପର ନୀତି ଅନୁସୃତ ହେଲେ ମଧ୍ୟ ତଦ୍ଭିନ୍ନ କେତେକ ବିଶେଷ ନୀତି ପାଳନ କରାଯାଏ। ଏହି ଧୂପରେ ମହାପ୍ରଭୁଙ୍କୁ ଝଡ଼େଇ ନେଦା, ମନୋହର, ପାରିଜାତକ, ମାଣ୍ଡୁଅ, ଜେନାମଣି ପିଠା, ହଂସବଲ୍ଲଭ ପିଠା, ମହାବୀର ପିଠା, ମାଠପୁଳି, ଫେଣି, ସୁଆରୀ, କଅଁଳପୁଳି, ସୁବାସ ପଖାଳ ଆଦି ଲାଗି କରାଯାଏ। ବଡ଼ସିଂହାର ଧୂପରେ ଅମାଲୁ, ସରପୁଳି, ସୁଆର ପିଠା, ରୋଷପାଇକ ପିଠା, ଖଇର ଚୂଳ, କଦଳୀ ବଡ଼ା, କ୍ଷୀରି, କାଞ୍ଜି, ଟଭା ପଖାଳ, ସାକରା ଆଦି ଭୋଗ ଲାଗି ହୁଏ। ଶ୍ରୀଜଗନ୍ନାଥଙ୍କର ଦୈନନ୍ଦିନ ନୀତି ମଧ୍ୟରେ ଏହିସବୁ ଭୋଗ ଲାଗିହେଲେ ମଧ୍ୟ ପର୍ବପର୍ବାଣୀ ସମୟରେ କେତେକ ବିଶେଷ ପ୍ରସ୍ତୁତ ଭୋଗ ଲାଗି କରାଯାଇଥାଏ।
1: ରଥଯାତ୍ରା ସମୟରେ ମହାସ୍ୱାମୀମାନଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତା କାରଣ ଯେକୌଣସି ଫଳ ମୂଳ ବା ଅନ୍ୟାନ୍ୟ ଶୁଖିଲା ଜିନିଷ ଏହି ଶ୍ରୀ ଛାମୁରେ ଲଗେଇବାର ଅଧିକାର

କେବଳ ମହାସ୍ୱରମାନଙ୍କର ହିଁ ଅଛି, ଆଉ କାହାର ନାହିଁ। ତେଣୁ ଯେହେତୁ ରଥ ଉପରେ ବିଭିନ୍ନ ପ୍ରକାର ଶୁଖିଲା ଭୋଗ ହେଉଛି, ତେଣୁ ମହାସ୍ୱରମାନେ ପ୍ରତ୍ୟେକ ଧୂପରେ ସେମାନେ ପନ୍ତି ଲଗାନ୍ତି, ପନ୍ତି ଆଣିକିରି ବାଢ଼ନ୍ତି ଏବଂ ଶ୍ରୀ ଛାମୁରେ ଠିଆ ହେଇକିରି ଗୋଟେ ଖଦି ଧରିକି ବି ବିଞ୍ଚନ୍ତି ମହାପ୍ରଭୁ ଯେଉଁଭଳି ଭାବରେ ଗରମ ନ ହବ ତାକୁ ଦେଖନ୍ତି। ତା ଛଡ଼ା ଆପଣଙ୍କର ଯେଉଁ ଅଧରପଣା ହୁଏ ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ଅଧରପଣା ହୋଇଥାଏ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟରେ, ତାକୁ ସେମାନେ ପ୍ରସ୍ତୁତ କରିଥାନ୍ତି। ମହାସ୍ୱରମାନଙ୍କ ଦୈନିକ ଦିନ ସେମିତି ସେମାନେ ରୋଷକୁ ଆସିବେ, ସେ ଦେଖିବେ ଠିକ୍ ଅଛି ନା ନାହିଁ, ତାପରେ ପୂଜା ପଣ୍ଡାଙ୍କୁ କହିବେ, କହିକିରି ରୋଷରେ ହୁମ କରିବେ। ହୁମ କରିଗଲା ପରେ ବିଭିନ୍ନ ଯେଉଁ ଭୋଗ ପ୍ରସ୍ତୁତି କରାଯିବ ରଥଯାତ୍ରା ନିମନ୍ତେ, ଖେଚେଡ଼ି ଭୋଗ ହେଲା କି ପିଠା ଭୋଗ ହେଲା, ତାକୁ ଠିକ୍ ଭାବରେ ପ୍ରସ୍ତୁତି ହେଉଛି ନା ନାହିଁ ଦେଖିବେ। ଦେଖିସାରିଲା ପରେ ଯାଇକି ଭିତରେ ଖବର କରିବେ ଯେ ହଁ ଆମେ ପ୍ରସ୍ତୁତ ଅଛୁ। ତାପରେ ଭୋଗ ଡାକି ଆସିଲେ ପ୍ରଥମ କାନ୍ତି ଛେକ, କାନ୍ତି ହେଉଛି ଗୋଟେ ବିଶେଷ ଧରଣର ପିଠା ଯେ ଜଗନ୍ନାଥଙ୍କର ଅତି ପ୍ରିୟ, ଯେଉଁଟାକି ମହାସ୍ୱାର ତାଙ୍କ ତା ନାଁ ହେଉଛି ଚନ୍ଦ୍ରକାନ୍ତି। ସେ ଯିଏ ତାକୁ ଯିଏ ନିଅନ୍ତି ତାଙ୍କ ନାଁ ହେଲା ଚନ୍ଦ୍ରକାନ୍ତି ମହାସ୍ୱାର। ସେ ଦୈନିକ ଦିନ ପ୍ରଥମେ ଚନ୍ଦ୍ରକାନ୍ତି ନେଇ ଆଗକୁ ଆସିଲେ, ତାଙ୍କ ପଛରେ ଅନ୍ୟାନ୍ୟ ପନ୍ତିବଡ଼ୁ ସେବକ ଖେଚେଡ଼ି ବା ଅନ୍ୟାନ୍ୟ ଛେକ ତାଙ୍କ ସହିତ ଯିବ, ଯାଇକି ମହାପ୍ରଭୁଙ୍କ ଭୋଗ ଉଠିବ। ମହାସ୍ୱାର ମାନେ କେବଳ ଅନ୍ୟାନ୍ୟ ଯାତ୍ରାମାନଙ୍କରେ ଭୋଗ ଛାମୁରେ ବାଢ଼ିବା ନିମନ୍ତେ ଅଧିକାରୀ, ତାଙ୍କ ଛଡ଼ା ଅନ୍ୟ କେହି ବାଢ଼ି ପାରିବେ ନାହିଁ। ଯଥା ଆପଣଙ୍କର କାର୍ତ୍ତିକ ମାସରେ ବାଳଭୋଗ, ବାଳଭୋଗ ସମୟରେ ସେମାନେ ସମସ୍ତ ପ୍ରକାର ବାଳଭୋଗ ପ୍ରସ୍ତୁତି ଯିଏ କରିଥିବେ ତାଙ୍କଠୁ ନେଇକି ଏବଂ ବିଭିନ୍ନ ମଠ ବାଡ଼ିରୁ ନେଇ ଶ୍ରୀ ଛାମୁରେ ବାଢ଼ିଥାନ୍ତି। ବଲ୍ଲଭ ସମୟରେ ସେମାନେ ସୁଧସ୍ୱାରଙ୍କଠୁ ବଲ୍ଲଭ ନେଇ ପନ୍ତିରେ ବାଢ଼ିକିରି ବଲ୍ଲଭ ଉଠେଇଥାନ୍ତି ଏବଂ ଚନ୍ଦନ ସମୟରେ ସେମାନେ ପଣା ଭୋଗ କରିଥାନ୍ତି ଏବଂ ଯେଉଁ ଦ୍ରବ୍ୟ ସବୁ ପ୍ରସ୍ତୁତ ହୋଇଥାଏ ତାକୁ ସେ ପ୍ରଥମ ଛେକ ନେଇକିରି ଶ୍ରୀଜୀଉଙ୍କୁ ଦେଇଥାନ୍ତି। ବନଭୋଜି ସମୟରେ ଗୋଟେ ବିଶେଷ ସେବା ମହାସ୍ୱରମାନଙ୍କର ହେଲା ଯେ ଜଗନ୍ନାଥ ସେତେବେଳେ ବନଭୋଜି ସକାଶେ ସିକା ବାହୁଙ୍ଗା ଧରିକି ଯାଆନ୍ତି, ସେହି ସମୟରେ ମହାସ୍ୱରମାନେ ସରକୁ ପ୍ରସ୍ତୁତ କରିକିରି ନେଇକିରି ସିଙ୍ଗାରିଙ୍ଗି ଦେଲେ, ସେଇଟା ଶ୍ରୀଜୀଉଙ୍କ ମାନେ ଶ୍ରୀହସ୍ତରେ ରହେ ସିକା ଭିତରେ ଆଉ ସେଇଟା ଭୋଗ ଲାଗେ। ସେଇଟା ହେଲା ତାଙ୍କର ଗୋଟେ ବିଶେଷ ସେବା, ସେଇଟା ଗୋଟେ ମହାସ୍ୱରଙ୍କର।

ସିଂହଦ୍ୱାର ବାଟେ ଦେଉଳ ପ୍ରବେଶ କରି ବାଇଶି ପାହାଚ ଓ କୁର୍ମ ବେଢ଼ା ଅତିକ୍ରମ କଲେ ସମ୍ମୁଖରେ ପଡ଼େ ଭୋଗ ମଣ୍ଡପ। ଭିତର ବେଢ଼ା ଚଟାଣରୁ ପ୍ରାୟ 4.5 ଫୁଟ ଉଚ୍ଚରେ ରହିଛି ଭୋଗମଣ୍ଡପର ଚଟାଣ। ଏହାର ଚାରିଦିଗରେ ରହିଛି 4ଗୋଟି ଦ୍ୱାର। ତେବେ ପୂର୍ବପଟୁ ଓ ଉତ୍ତର ଦିଗରୁ ହିଁ ଭୋଗମଣ୍ଡପକୁ ପାହାଚ ରହିଛି। ଦକ୍ଷିଣ ପଟ ଦ୍ୱାର ଭୋଗବୁହା ରାସ୍ତା ସହ ସଂଯୁକ୍ତ ହୋଇଛି। ସେହି ବାଟେ ଭୋଗ ପଦାର୍ଥ ବୁହା ହୋଇ ଭୋଗମଣ୍ଡପ ଚଟାଣରେ ପୂଜା ପାଇଁ ପରସାଯାଏ। ଶାଣପଥରେ ନିର୍ମିତ ଏ ଦେଉଳର ଚଟାଣ ଏକ ସମବାହୁ ବିଶିଷ୍ଟ କ୍ଷେତ୍ର। ଲମ୍ବ ଓ ପ୍ରସ୍ତରେ ଏହା 44 ଫୁଟ ଲେଖାଏଁ। ଏହାର ଉପରେ ଖୁବ୍ ବଡ଼ ବଡ଼ 4ଗୋଟି ସ୍ତମ୍ଭ ବିଦ୍ୟମାନ। ଖମ୍ବଗୁଡ଼ିକ ଉଚ୍ଚତାରେ ପ୍ରାୟ 25 ଫୁଟ। ସମସ୍ତ ଖମ୍ବ କଳାମୁଗୁନି ପଥରରେ ନିର୍ମିତ। ପ୍ରତି ଖମ୍ବରେ ଗୋଟିଏ କରି 4ଗୋଟି ଭାସ୍କର୍ଯ୍ୟ ରହିଛି। ଚଟାଣରୁ ପ୍ରାୟ 10 ଫୁଟ ଉଚ୍ଚତାରେ ଥିବା ଏହି ଭାସ୍କର୍ଯ୍ୟଗୁଡ଼ିକରୁ 3ଟି ହସ୍ତୀର ଭାସ୍କର୍ଯ୍ୟ ଏବଂ ଗୋଟିଏ ବିଷ୍ଣୁଙ୍କୁ ବହନ କରିଥିବା ଗରୁଡ଼ଙ୍କର ଭାସ୍କର୍ଯ୍ୟ। ପୂର୍ବପଟରେ ଗୋଟିଏ ସ୍ତମ୍ଭରେ ଏକ ଶିଳାଲେଖ ମଧ୍ୟ ରହିଛି। ତେବେ ଭୋଗମଣ୍ଡପକୁ ସବୁଠାରୁ ଅଧିକ ଆକର୍ଷଣୀୟ କରିଛି ପୂର୍ବପଟ ଓ ଉତ୍ତରପଟ କାନ୍ଥଦ୍ୱୟର ବାହ୍ୟ ପାର୍ଶ୍ୱ ଭାସ୍କର୍ଯ୍ୟାବଳୀ। ଏହି ଦୁଇ କାନ୍ଥରେ ଥିବା ଉଭୟ ଦ୍ୱାରରେ ଶୋଭା ପାଉଛି 2 ଯୋଡ଼ା ଗଙ୍ଗା ଯମୁନାଙ୍କ ମୂର୍ତ୍ତି। କଳାମୁଗୁନି ପଥରରେ ନିର୍ମିତ ଏହି 4ଟି ଯାକ ମୂର୍ତ୍ତି ଅପେକ୍ଷାକୃତ ବଡ଼ ଏବଂ କାରୁକାର୍ଯ୍ୟ ସମ୍ପନ୍ନ। ପୂର୍ବପଟର ପାହାଚ ଶ୍ରେଣୀ ତଳେ ଏକ ତ୍ରିଭୁଜାକାର ପୀଠରେ ଶୋଭା ପାଉଛନ୍ତି ପ୍ରାୟ 1.5 ଫୁଟ ଉଚ୍ଚର ନୃସିଂହ ବିଗ୍ରହଟିଏ। ରତ୍ନସିଂହାସନ ସମୀପରେ ସକାଳ ଧୂପ, ପ୍ରଥମେ ଅନ୍ନଭୋଗ ଅର୍ପଣ ହେବା ପରେ ଅର୍ପଣ ହୁଏ ଛତ୍ରଭୋଗ। ଛତ୍ରଭୋଗରେ ବିପୁଳ ପରିମାଣର ଭୋଜ୍ୟ ଦ୍ରବ୍ୟ ବଢ଼ାଯାଏ। ପୂଜା ପାଇଁ 3 ଜଣ ପୂଜାପଣ୍ଡା ଉତ୍ତରକୁ ମୁହଁ କରି 3ଟି କାଠପିଢ଼ାରେ ବସନ୍ତି। ସମଗ୍ର ପୂଜା ସମୟରେ ରତ୍ନସିଂହାସନ ଦିଗରେ ମୁହଁ କରିଥିବା ପଶ୍ଚିମ ଦ୍ୱାର ଖୋଲା ରହେ।

ପୂଜା ହୁଏ ବିବିଧ ଉପଚାରରେ। ଛତ୍ରଭୋଗ ହିଁ ଏକମାତ୍ର ପୂଜା ଉପଚାର ଯାହା ଦର୍ଶକମାନେ ମଧ୍ୟ ନାଟ ମନ୍ଦିରରେ ଛିଡ଼ା ହୋଇ ଦେଖିପାରନ୍ତି। ପୂଜା ସରିବା ପରେ ଛତ୍ରଭୋଗ ପଦାର୍ଥ ଆନନ୍ଦ ବଜାରକୁ ଯାଏ ଅଗଣିତ ଭକ୍ତମାନଙ୍କ ପାଇଁ।

0: ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀ ଚନ୍ଦନ। ଆପଣମାନେ
1: କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମେ ଶୁଣିବା ଗୁଣ୍ଡା କଥାଚିତ୍ରରୁ, ଗାଇଛନ୍ତି ବିଷ୍ଣୁମୋହନ କବି, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ଦୀପକ କୁମାର ବେହେରା।

ପରବର୍ତ୍ତୀ କଥାଚିତ୍ର ଯେଉଁଠି ତୁ ସେଇଠି ମୁଁ ଗାଇଛନ୍ତି ସନ୍ ଏବଂ ତାରନମ୍। ଗୀତ ରଚନା ବିଜୟ ମଲ୍ଲ, ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ।

ଦହଲିଜ୍ କଥାଚିତ୍ରର ଗୀତ ଶୁଣୁଥିଲେ। କଣ୍ଠଦାନ କରିଥିଲେ ମହେନ୍ଦ୍ର କପୁର ଏବଂ ଭୂପିନ୍ଦର। ଗୀତ ରଚନା ହସନ କମଲ, ସଙ୍ଗୀତ ରବି। ଏଥର ଶୁଣିବା ଥୋଡ଼ି ସି ବେବଫାଇ କଥାଚିତ୍ରରୁ, ଗାଇଛନ୍ତି ଭୂପିନ୍ଦର। ଗୁଲଜାରଙ୍କ ଗୀତ ରଚନା, ସଙ୍ଗୀତ ଖୟାମ।

କଣ୍ଠଶିଳ୍ପୀ ଭୂପିନ୍ଦରଙ୍କ କଣ୍ଠରେ ଆଉ ଗୋଟିଏ ଗୀତ ଘରନ୍ଦା ଚଳଚ୍ଚିତ୍ରରୁ ଗାଇଛନ୍ତି, ଗୀତ ରଚନା କରିଛନ୍ତି ଗୁଲଜାର, ସଙ୍ଗୀତ ଜୟଦେବ।

ଲମ୍ହେ କଥାଚିତ୍ରର ଗୀତ ଶୁଣୁଥିଲେ। କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର। ଆନନ୍ଦ ବକ୍ସିଙ୍କ ଗୀତ ରଚନା, ସଙ୍ଗୀତ ଶିବ ହରି। କଥାଚିତ୍ର ରାମ ତେରି ଗଙ୍ଗା ମୈଲି ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ସାଥୀ। ଗୀତ ରଚନା ଓ ସ୍ୱର ସଂଯୋଜନା ରବୀନ୍ଦ୍ର ଜୈନ।

0: ରାମ ତେରି ଗଙ୍ଗା ମୈଲି କଥାଚିତ୍ରର ଗୀତ ଶୁଣୁଥିଲେ। କଣ୍ଠଦାନ କରିଥିଲେ ଲତା ମଙ୍ଗେସ୍କର ଏବଂ ସାଥୀ। ଗୀତ ରଚନା ଓ ସ୍ୱର ସଂଯୋଜନା କରିଥିଲେ ରବୀନ୍ଦ୍ର ଜୈନ।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରେ ପ୍ରଚାର କରନ୍ତୁ ଆପଣଙ୍କ ବ୍ୟବସାୟ ସମ୍ବନ୍ଧୀୟ ବିଜ୍ଞାପନ।
2: ନିଜର ବ୍ୟବସାୟ ସେବା ଗ୍ରାହକଙ୍କ ପାଖରେ ସହଜରେ ସୁବିଧାରେ ପହଞ୍ଚାଇବା ପାଇଁ ଆକାଶବାଣୀ ହେଉଛି ଶ୍ରେଷ୍ଠ ମାଧ୍ୟମ।
1: ନିଜର ବ୍ୟବସାୟିକ ଲକ୍ଷ୍ୟ ପୂରଣ ଅଭିବୃଦ୍ଧି ପାଇଁ ରେଡିଓ ବିଜ୍ଞାପନର ସାହାଯ୍ୟ ନିଅନ୍ତୁ।
2: ଅଗଣିତ ଶ୍ରୋତାଙ୍କ ପାଖରେ ଆପଣଙ୍କ ବ୍ୟବସାୟର ବାର୍ତ୍ତା ବିଜ୍ଞାପନ ମାଧ୍ୟମରେ ପହଞ୍ଚାଇବାକୁ ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ।
1: ଆମର ବିଜ୍ଞାପନ ସମ୍ବନ୍ଧୀୟ ଫୋନ୍ ନମ୍ବର ହେଲା 7656095969 ଏବଂ 9861307632। ଇମେଲ୍ ଆଇଡିଟି ହେଲା sdairbalangir@gmail.com।
0: ବାତାୟନ କାର୍ଯ୍ୟକ୍ରମରେ ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ ଏନପିଏସ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ ସଞ୍ଚୟ କଣ?
0: एनपीएस संचय हेउछि भारत सरकारको प्राधिकरण पीएफआरडीए द्वारा परिचालित एक पेन्सन योजना जेउथिरे मात्र 250 टंकारे खाता खोली टंका जमा करथिले आपणकर वृद्धावस्थारे मासिक पेन्सन मिलिबो। आजि ही एनपीएस संचयरे जमा करिबा आरंभ करन्तु आउ निजो भविष्यत सुरक्षित करन्तु। अधिक विवरणी पाई निकटस्थ जनसेवा केन्द्र किंबा निजो बैंक सहित जोगाजोग करन्तु। एनपीएस संचय सहित भविष्यत पाई प्रस्तुत रहन्तु।
2: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକା ଆଣିଛି ହସ୍ତତନ୍ତରେ 10% ପ୍ଲସ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ଉପଲବ୍ଧ।
3: ଆରମ୍ଭ କରୁଛୁ ଗୃହଲକ୍ଷ୍ମୀ।

0: ନମସ୍କାର ଭଉଣୀମାନେ, ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଗୃହଲକ୍ଷ୍ମୀ କାର୍ଯ୍ୟକ୍ରମ।
1: କାର୍ଯ୍ୟକ୍ରମର ଉପସ୍ଥାପନାରେ ମୁଁ ଆରତୀ
0: ଆଉ ମୁଁ ଆଶା ଜ୍ୟୋତି।

0: ଭଉଣୀମାନେ, ଓଡ଼ିଶାର ପର୍ବପର୍ବାଣୀ ମାନବୀୟ ସାମାଜିକ ଜୀବନକୁ ଏକ ବଡ଼ ଅବଦାନ। ସୃଷ୍ଟିର ଆବାହନ କାଳରୁ ଅଦ୍ୟାବଧି ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ ଓ ଯାନିଯାତ୍ରା ମୁନି ଋଷିମାନଙ୍କର ଚିନ୍ତାଧାରାରୁ ହିଁ ସୃଷ୍ଟି।
1: ସାମ୍ପ୍ରତିକ ଯୁଗରେ ବିଜ୍ଞାନର ଦ୍ରୁତ ଅଗ୍ରଗତିକୁ ଆଶାବାଦୀ ମନୁଷ୍ୟ ଅନୁଭବ କଲେ ହେଁ ପାର୍ଥିବ ଜଗତରେ ପାଳିତ ବିଭିନ୍ନ ପର୍ବପର୍ବାଣୀ ବଞ୍ଚିତ ନୁହେଁ। କର୍ମକ୍ଳାନ୍ତ ଜୀବନରେ ଚିତ୍ତ ବିନୋଦନ ପାଇଁ ବାର ମାସରେ ତେର ପର୍ବ ସୃଷ୍ଟିର ଯଥାର୍ଥତା ରହିଛି।
0: କି ଧନୀ କି ଗରିବ, ନିର୍ବିଶେଷରେ ସମାଜର ପ୍ରତ୍ୟେକ ବ୍ୟକ୍ତି ଶ୍ରଦ୍ଧା ସହକାରେ ବିଭିନ୍ନ ପର୍ବପର୍ବାଣୀ ପାଳନ କରିଥାନ୍ତି। ଓଡ଼ିଶାର ପର୍ବପର୍ବାଣୀ ସାଧାରଣତଃ କୃଷି, ଧର୍ମ ଓ ପୌରାଣିକ ଉପାଖ୍ୟାନର ଭିତ୍ତି ଉପରେ ପ୍ରତିଷ୍ଠିତ।
1: ଓଡ଼ିଆମାନଙ୍କର ଧାର୍ମିକ ଚେତନାର ଏକ ସ୍ୱତନ୍ତ୍ର ଫଲ୍ଗୁ ପାଳିତ ତେର ପର୍ବ ଦେଇ ପ୍ରଭାବିତ ହେଉଥିବାର ଲକ୍ଷ୍ୟ କରାଯାଇଥାଏ। ଏଣୁ ସମାଜ ସହିତ ପାଳିତ ପର୍ବପର୍ବାଣୀଗୁଡ଼ିକ ଓତଃପ୍ରୋତଃ ଭାବେ ଜଡ଼ିତ କହିଲେ ଅତ୍ୟୁକ୍ତି ହେବ ନାହିଁ।
0: ପୂର୍ବକାଳରେ ବା ସେହି ସମୟରେ ଓଡ଼ିଶାର ପୁରପଲ୍ଲୀର ପ୍ରତିଟି ଗୃହ ଓ ପ୍ରତିଟି ପରିବାରରେ ଏକ ଅପୂର୍ବ ଉନ୍ମାଦନା ଜାଗି ଉଠେ। ପର୍ବପର୍ବାଣୀ ଆସିଗଲେ ଯାହାଫଳରେ କି ସାମାଜିକ ଜୀବନ ହୁଏ ଉତ୍ସବ ମୁଖର।
1: ପୁରାପୁରି ଠିକ୍। ମନୁଷ୍ୟ ବର୍ଷ ସାରା ପ୍ରତ୍ୟହ ସୂର୍ଯ୍ୟୋଦୟଠାରୁ ଆରମ୍ଭ କରି ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜୀବନକୁ କର୍ମମୁଖର କରି ରଖିଥାଏ। ରାତିର କେତୋଟି ମୁହୂର୍ତ୍ତର ବିଶ୍ରାମରେ ତାର ଏ କ୍ଲାନ୍ତି ଦୂରୀଭୂତ ହୋଇପାରେ ନାହିଁ। ଏଣୁ କର୍ମମୁଖର ଜୀବନର ଅବସାଦ, ଶ୍ରମ, କ୍ଲାନ୍ତିକୁ ମେଣ୍ଟାଇବା ପାଇଁ ପାର୍ଥିବ ଜଗତରେ ପାଳନ କରାଯାଉଥିବା ବିଭିନ୍ନ ପର୍ବପର୍ବାଣୀ ଯାନିଯାତ୍ରାରେ ମନୁଷ୍ୟ ନିଜକୁ ହଜାଇ ଦେଇଥାଏ।
0: ଏସବୁ ଦୃଷ୍ଟିରୁ ପର୍ବପର୍ବାଣୀ ପାଳନ ତା ପାଇଁ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ଅନ୍ୟପକ୍ଷରେ କହିବାକୁ ଗଲେ ଓଡ଼ିଶାର ଲୋକମାନେ ବେଶ୍ ଧର୍ମ ବା ଈଶ୍ୱର ବିଶ୍ୱାସୀ, ସେଥିପାଇଁ ବିଭିନ୍ନ ପର୍ବପର୍ବାଣୀ ପାଳନ ମାଧ୍ୟମରେ ମନୁଷ୍ୟ ଦେବତାମାନଙ୍କୁ ସନ୍ତୁଷ୍ଟ କରି ଆପଣାର ହିତ ସାଧନ କରିବାରେ ନିଜକୁ ନିୟୋଜିତ କରିଥାଏ। ଏପରିକି ଦୁର୍ଗାପୂଜା, କାଳୀପୂଜା, ରଥଯାତ୍ରା ଆଦି ପାଳନ ଅବସରରେ ଧର୍ମବିଶ୍ୱାସୀ ମାନବ ଦେବୀ ଦୁର୍ଗା, ମା କାଳୀ ଓ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପୂଜା ଆରାଧନା କରି ପଙ୍କିଳ ଜୀବନରୁ ନିଜକୁ ଉଦ୍ଧାର ନିମନ୍ତେ ବ୍ରତୀ ହୋଇଥାଏ।
1: ତେଣୁକରି ଏହି ପର୍ବପର୍ବାଣୀ ପାଳନ ମାଧ୍ୟମରେ ତାର ଆଧ୍ୟାତ୍ମିକ ଚେତନା ପରିସ୍ଫୁଟିତ ହେବା ସଙ୍ଗେ ସଙ୍ଗେ ମନୁଷ୍ୟ ଜୀବନରୁ କୁସଂସ୍କାର ଦୂର ହୋଇ ପରସ୍ପର ମଧ୍ୟରେ ସ୍ନେହ ସଦ୍ଭାବର ମଧ୍ୟ ବୃଦ୍ଧି ହୋଇଥାଏ। କେବଳ ସେତିକି କାହିଁକି ପର୍ବପର୍ବାଣୀରେ ପରସ୍ପର ମଧ୍ୟରେ ଭାବ ବିନିମୟ ଗଢ଼ି ଉଠିବା ସଙ୍ଗେ ସଙ୍ଗେ ମଧୁର ସାମାଜିକ ସମ୍ପର୍କ ମଧ୍ୟ ସୁସଂଗଠିତ ହୋଇଥାଏ। ତେବେ ଆରତୀ,
0: ହଁ ଆଶା,
1: ପର୍ବପର୍ବାଣୀ ବିଷୟରେ ଏତେ ଗୁଡ଼ିଏ କଥାବାର୍ତ୍ତା ହେଉଛେ, ତ ଆଜିର କାର୍ଯ୍ୟକ୍ରମ ମଧ୍ୟ ଆମେ ଏହି ପର୍ବପର୍ବାଣୀକୁ ନେଇ ଆଲୋଚନା କରିବା।
0: ନିଶ୍ଚିତ ଭାବେ।
1: ତାହେଲେ ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁଟି ଭଉଣୀମାନଙ୍କୁ କହିଦିଅ।
0: ହଁ ହଁ, ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ଆଷାଢ଼ ମାସର ପର୍ବପର୍ବାଣୀ।
1: ଆଷାଢ଼ ମାସର ପର୍ବପର୍ବାଣୀ ବିଷୟରେ ତ ଜାଣି

0: ଭଜନଟିଏ ତ ଶୁଣିଲା। ଭଜନ ଶୁଣିବା ଆଗରୁ ଆମେ ଭଉଣୀମାନଙ୍କୁ କହିଥିଲେ ଯେ ଆଜିର କାର୍ଯ୍ୟକ୍ରମରେ ଆମେ ସେମାନଙ୍କୁ ଆଷାଢ଼ ମାସର ପର୍ବପର୍ବାଣି ବିଷୟରେ କହିବା। ତାହେଲେ ଆରମ୍ଭ କରିବା।
1: ହଁ ହଁ ଭଉଣୀମାନେ, ଆଷାଢ଼ ମାସ ଭାରତୀୟ ପରମ୍ପରାରେ ବର୍ଷାର ଆଗମନ ସୂଚକ ଭାବରେ ପରିଚିତ। ଏହି ମାସର ଶୁକ୍ଲପକ୍ଷର ବିଭିନ୍ନ ତିଥି ଓ ପର୍ବପର୍ବାଣି ଲୋକମାନଙ୍କର ଓ ଧାର୍ମିକ ଅନୁଷ୍ଠାନଗୁଡ଼ିକର ଜୀବନଶୈଳୀ ସହିତ ଘନିଷ୍ଠ ଭାବରେ ଯୋଡ଼ି ହୋଇ ରହିଥାଏ। ବେଳେବେଳେ ରଜ ପର୍ବଟି ମଧ୍ୟ ଏହି ଆଷାଢ଼ ମାସରେ ପାଳିତ ହୋଇଥାଏ। ଆଷାଢ଼ ମାସର କୃଷ୍ଣ ପକ୍ଷରେ ଗ୍ରୀଷ୍ମ ଋତୁ ହୋଇଥାଏ ଆଉ ଶୁକ୍ଲ ପକ୍ଷରେ ବର୍ଷା ଋତୁ ହୋଇଥାଏ। କାରଣ ଜ୍ୟେଷ୍ଠ ପୂର୍ଣ୍ଣିମା ଅର୍ଥାତ୍ ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା ସୁଭଦ୍ରା ଦିବ୍ୟ ସ୍ନାନ କରିଥାନ୍ତି, ଯାହାଦ୍ୱାରା ତାଙ୍କମାନଙ୍କୁ ଜ୍ୱର ହୋଇଥାଏ। ସେ ଜ୍ୱରରେ ପୀଡ଼ିତ ହୋଇଥାନ୍ତି। ଯେହେତୁ ସେମାନେ ଅଣସର ଗୃହରେ ରହିଥାନ୍ତି, ସେଥିପାଇଁ ଗରମ ମଧ୍ୟ ଲାଗିଥାଏ। ଆହୁରି ମଧ୍ୟ କୁହାଯାଇଥାଏ ଯେ ପ୍ରକୃତି ରାଗିଯାଏ ଆଉ ଗ୍ରୀଷ୍ମ ଋତୁ ହୁଏ ଓ ପ୍ରବଳ ଗରମ ଅନୁଭୂତ ହୋଇଥାଏ। ପୁଣି ଯେବେ ଆଷାଢ଼ ମାସର ଅମାବାସ୍ୟା ହୁଏ, ଭଗବାନ ପ୍ରଭୁ ଶ୍ରୀଜଗନ୍ନାଥ ଓ ତାଙ୍କ ଭାଇ ଭଉଣୀଙ୍କର ଆଖି ଖୋଲିଥାଏ, ମାନେ ନେତ୍ରୋତ୍ସବ ବା ନବଯୌବନ ଦର୍ଶନ ପର୍ବଟି ପାଳନ ହୋଇଥାଏ। ଆଉ ତାପରେ ପ୍ରକୃତି ପ୍ରସନ୍ନ ହୋଇଥାଏ ଓ ବର୍ଷା ଋତୁର ଆରମ୍ଭ ହୋଇଥାଏ।
0: ଆଷାଢ଼ ମାସର ପର୍ବପର୍ବାଣି ବିଷୟରେ କଥାବାର୍ତ୍ତା ହେଉଛେ, ରଥଯାତ୍ରାକୁ ବା କେମିତି ଭୁଲିଯିବା ଆରତୀ?
1: ଠିକ କଥା କହିଲ ଆଶା।
0: ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପ୍ରଭୁଙ୍କର ରଥଯାତ୍ରା ପର୍ବ ଅନୁଷ୍ଠିତ ହୋଇଥାଏ। ପ୍ରଭୁ ଶ୍ରୀ ଜଗନ୍ନାଥ ତାଙ୍କ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ରଥରେ ବସି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ପ୍ରଭୁ ଶ୍ରୀମନ୍ଦିରରୁ ବାହାରି ମାଉସୀମାଙ୍କ ଘରକୁ ଯାଇଥାନ୍ତି ପୋଡ଼ପିଠା ଖାଇବା ପାଇଁ, ଭାଇ ଭଉଣୀଙ୍କୁ ସାଥିରେ ଧରି।
1: ଏହାକୁ ଗୁଣ୍ଡିଚା ଯାତ୍ରା ବୋଲି କୁହାଯାଇଥାଏ। ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିଁକି, ବିଶ୍ୱର ଅନେକ ସ୍ଥାନରେ ପାଳିତ ହେଉଛି। ପୁରାଣମାନଙ୍କରେ କୁହାଯାଏ ଯେ ଶ୍ରୀମନ୍ଦିରରେ

0: ପଚାଶ ବର୍ଷ ଦର୍ଶନ କଲେ ଯାହା ଫଳ ମିଳେ, ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ମାନେ ଗୋଟିଏ ଦିନ ଦର୍ଶନରେ ସେତିକି ଫଳପ୍ରାପ୍ତ ହୋଇଥାଏ।
1: ରଥଯାତ୍ରାକୁ ଶାସ୍ତ୍ର ଓ ପୁରାଣରେ ବିଭିନ୍ନ ନାମରେ ନାମିତ କରାଯାଇଛି, ଯେମିତିକି ଘୋଷଯାତ୍ରା, ଆଡ଼ପ ଯାତ୍ରା, ପତିତ ପାବନ ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଏବଂ ନବଦିନାତ୍ମକ ଯାତ୍ରା। ଏହିଦିନ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଠାକୁରଙ୍କୁ ବଡ଼ଦାଣ୍ଡରେ ରଥରେ ଦର୍ଶନ କରିବାର ସୌଭାଗ୍ୟ ମଣିଥାନ୍ତି। ରଥଯାତ୍ରା ଦିନ ସକାଳୁ ଠାକୁରଙ୍କର ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ଏହାପରେ ସୁନିର୍ଦ୍ଦିଷ୍ଟ ପରମ୍ପରା ଅନୁସାରେ ଠାକୁରମାନଙ୍କୁ ଗୋଟିଏ ଗୋଟିଏ କରି ଝୁଲାଇ ଝୁଲାଇ ରଥକୁ ଅଣାଯାଇଥାଏ, ଯାହାକୁ ପହଣ୍ଡି ବିଜେ ବୋଲି କୁହାଯାଇଥାଏ।
0: ପୁରୀ ଗଜପତି ମହାରାଜା ପାରମ୍ପରିକ ରୀତିନୀତି ଅନୁଯାୟୀ ରଥମାନଙ୍କରେ ସୁନାର ଝାଡ଼ୁରେ ଛେରାପହଁରା କରିଥାନ୍ତି, ଆଉ ଏହାପରେ ଭକ୍ତମାନେ ଅତି ଆନନ୍ଦ ଉତ୍ସାହର ସହିତ ତିନି ରଥକୁ ଟାଣିଥାନ୍ତି। ବଳଭଦ୍ରଙ୍କ ରଥର ନାମ ହେଉଛି ତାଳଧ୍ୱଜ, ଯାହାର ରଙ୍ଗ ନାଲି ଓ ସବୁଜ। ସୁଭଦ୍ରାଙ୍କ ରଥର ନାମ ହେଉଛି ଦର୍ପଦଳନ, ଯାହାର ରଙ୍ଗ ହେଉଛି ନାଲି ଓ କଳା। ଆଉ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ରଥର ନାମ ହେଉଛି ନନ୍ଦିଘୋଷ, ଯାହାର ରଙ୍ଗ ନାଲି ଓ ହଳଦିଆ। ତିନି ଠାକୁର ରଥରେ ଯାଇ ଗୁଣ୍ଡିଚା ମନ୍ଦିରରେ 9 ଦିନ ଧରି ରହିଥାନ୍ତି।
1: ଏହି ସମୟ ମଧ୍ୟରେ ଭକ୍ତମାନେ ବିଭିନ୍ନ ପ୍ରକାରର ପିଠା ଓ ଭୋଗ ଠାକୁରଙ୍କୁ ଅର୍ପଣ କରିଥାନ୍ତି। 9 ଦିନ ପରେ ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଠାକୁରମାନେ ସେହି ରଥରେ ବସି ନିଜ ମନ୍ଦିରକୁ ଅର୍ଥାତ୍ ଶ୍ରୀମନ୍ଦିରକୁ ଫେରି ଆସିଥାନ୍ତି, ଯାହାକୁ କି ବାହୁଡ଼ା ଯାତ୍ରା ବୋଲି କୁହାଯାଏ। ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହୋଇଥାଏ।
0: ତେବେ ଆଶା,
1: ହଁ ହଁ,
0: ଆମେ ଯେତେବେଳେ ରଥଯାତ୍ରା ବିଷୟରେ କଥା ହଉଛେ, ହେରା ପଞ୍ଚମୀ କି କେମିତି ଭୁଲିଯିବା?
1: ଠିକ୍ କହିଲ।
0: ରଥଯାତ୍ରା ପାଳନ ଅବସରରେ ହେରା ପଞ୍ଚମୀ ଉତ୍ସବ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ, ନା କ'ଣ କହୁଛ? ସାଧାରଣତଃ ରଥଯାତ୍ରା ଠାରୁ ପଞ୍ଚମୀ ଦିବସରେ ଅର୍ଥାତ୍ ଆଷାଢ଼ ମାସ ଶୁକ୍ଳପକ୍ଷ ଷଷ୍ଠୀ ଦିନ ହେରା ପଞ୍ଚମୀ ଉତ୍ସବ ପାଳିତ ହୋଇଥାଏ। ହେରା ପଞ୍ଚମୀ ଯାତ୍ରା ସମ୍ପର୍କରେ ଏକ ସୁନ୍ଦର ଲୋକକଥା ରହିଛି, ତାହା ହେଲା ଜଗନ୍ନାଥ ତାଙ୍କର ଭ୍ରାତା ଓ ଭଗିନୀଙ୍କ ସହ ରଥରେ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବା ଫଳରେ ପତି ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ନିଜର ବିରହ ବ୍ୟଥା ଭଗିନୀ କଳ୍ପା ବିମଳା ଦେବୀଙ୍କ ପାଖରେ ବର୍ଣ୍ଣନା କରି ପ୍ରତିକାରର ପରାମର୍ଶ ଚାହିଁଥିଲେ। ଆଉ ବିମଳା ଦେବୀ ଲକ୍ଷ୍ମୀଙ୍କୁ ସାନ୍ତ୍ୱନା ଦେଇ ବୁଝାଇ କହିଥିଲେ ଯେ ତୁମେ ମୋହଚୂର୍ଣ୍ଣ ନେଇ ସ୍ୱାମୀଙ୍କ ନିକଟକୁ ଯାତ୍ରା କରିବା ଉଚିତ। ଏହି ପରାମର୍ଶ ପରେ ମା ଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଶ୍ରୀଜୀଉଙ୍କର ଦର୍ଶନ ନିମନ୍ତେ ଗୁପ୍ତରେ ଯାଇ ଏକାନ୍ତରେ ଦର୍ଶନ କରି ମୋହ ଅଞ୍ଜନରେ ପ୍ରଭୁଙ୍କୁ ମୁଗ୍ଧ କରିଥିବାରୁ ପରେ ପ୍ରତ୍ୟାଗମନ ପାଇଁ ରଥଗୁଡ଼ିକୁ ଦକ୍ଷିଣାଭିମୁଖୀ କରାଯିବା ନିମନ୍ତେ ଆଦେଶ ଦିଆଗଲା, ଯାହାଫଳରେ କି ହେରା ପଞ୍ଚମୀର ପରଦିନ ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥଗୁଡ଼ିକ ଦକ୍ଷିଣ ମୋଡ଼ ହୋଇଥାଏ।
1: ଆହୁରି ମଧ୍ୟ ହେରା ପଞ୍ଚମୀ ଦିନ ଶ୍ରୀମନ୍ଦିରର ଭଣ୍ଡାର ଘରେ ବିଜେ ହୋଇଥିବା ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଳିଆ ମହାଜନ ସେବକମାନେ ମାଜଣା କରିଥାନ୍ତି। ଏହାପରେ ପାଟ ଶାଢ଼ୀ ଅଳଙ୍କାର ଇତ୍ୟାଦି ଲଗାଇ ବେଶ ହେବା ପରେ ପୂଜାପଣ୍ଡା ସେବକଙ୍କ ଦ୍ୱାରା ପନ୍ତି ଭୋଗ ହୋଇଥାଏ। ତାପରେ ବଟବୃକ୍ଷ ତଳେ ରହିଥିବା ବିମାନଙ୍କୁ ଲକ୍ଷ୍ମୀ ବିଜେ କରିଥାନ୍ତି। ବିମାନ ବଡ଼ୁ ସେବକମାନେ ବିମାନକୁ ଧାରଣ କରି ଘଣ୍ଟ କାହାଳୀ ଛତା ସହ ସିଂହଦ୍ୱାର ଦେଇ ବଡ଼ଦାଣ୍ଡରେ ନେଇ ଗୁଣ୍ଡିଚା ଘର ସମ୍ମୁଖସ୍ଥ ଜଗନ୍ନାଥ ମହାପ୍ରଭୁଙ୍କର ରଥ ପାଖରେ ରଖିଥାନ୍ତି। କେତେକ ରୀତିନୀତି ଶେଷ ହେବା ପରେ ଲକ୍ଷ୍ମୀଙ୍କ ବିମାନ ଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡିଏ ଭାଙ୍ଗି ଦିଆଯିବା ପରେ ହେରା ଗୋହିରି ସାହି ବାଟେ ଲକ୍ଷ୍ମୀ ମାଙ୍କୁ ବଡ଼ଦେଉଳକୁ ଅଣାଯାଇଥାଏ। ପରମ୍ପରା ଅନୁଯାୟୀ ହେରା ପଞ୍ଚମୀ ପରଦିନ 3 ରଥର ଦକ୍ଷିଣ ମୋଡ଼ ହୋଇଥାଏ, ଯାହାକି ତୁମେ ଟିକିଏ ଆଗରୁ ଆରତୀ କହୁଥିଲ।
0: ହଁ ହଁ, ଗୁଣ୍ଡିଚା ମନ୍ଦିରର ସିଂହଦ୍ୱାରଠାରେ 3 ରଥ ରହିଥାଏ। ଦେବୀ ସୁଭଦ୍ରାଙ୍କ ରଥ ପ୍ରଥମେ ଟଣା ହୋଇଥାଏ, ଆଉ ତାପରେ ବଳଭଦ୍ରଙ୍କ ରଥ ଓ ଶେଷରେ ଜଗନ୍ନାଥଙ୍କ ରଥ ଟଣାଯାଇ ଶ୍ରୀ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଥାଏ। ଶ୍ରୀ ବିଗ୍ରହମାନଙ୍କର ଫେରନ୍ତା ରଥଯାତ୍ରାକୁ ବାହୁଡ଼ା ଯାତ୍ରା ବା

0: ଅଖିଡ଼ାଭିମୁଖୀ ଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ।
1: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ବେଶ ମଧ୍ୟରେ ସୁନାବେଶ ଅନ୍ୟତମ, ଯାହାକି ଅତ୍ୟନ୍ତ ଉପଭୋଗ୍ୟ ଆଉ ଆକର୍ଷଣୀୟ ମଧ୍ୟ। ଆଷାଢ଼ ମାସ ଶୁକ୍ଳପକ୍ଷ ହରିଶୟନ ଏକାଦଶୀ ଦିନ ସିଂହଦ୍ୱାରଠାରେ ଦଣ୍ଡାୟମାନ ଥିବା ତିନି ରଥ ଉପରେ ଆକର୍ଷଣୀୟ ସୁନାବେଶ ହୋଇ ଶ୍ରୀବିଗ୍ରହମାନେ ଲକ୍ଷ ଲକ୍ଷ ଭକ୍ତଙ୍କ ସମ୍ମୁଖରେ ଦର୍ଶନ ଦେଇଥାନ୍ତି। ଆଉ ତା ପରଦିନ ଅଧରପଣା ଭୋଗ ହୋଇଥାଏ ଠାକୁରମାନଙ୍କର ଉଦ୍ଦେଶ୍ୟରେ। ଶେଷ ଦିନ ବା ଅଧରପଣାର ପରଦିନ ଶ୍ରୀବିଗ୍ରହମାନେ ଗୋଟିପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇଥାନ୍ତି। ଆହୁରି ମଧ୍ୟ ଭଉଣୀମାନେ, ତ୍ରୟୋଦଶୀ ତିଥିରେ ଏହି ନୀଳାଦ୍ରି ବିଜେ ହୋଇଥାଏ।
0: ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ନିକଟରେ ପହଞ୍ଚିବା ବେଳେ ସାମୟିକ ଭାବେ ଦ୍ୱାର ବନ୍ଦ ରହିଥାଏ ଓ କିଛି କ୍ଷଣ ପରେ ଦ୍ୱାର ଖୋଲାଯାଇଥାଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରାଇଥାନ୍ତି ଓ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥାନ୍ତି। କ'ଣ ପାଇଁ କୁହ ତା ଆଶା?
1: କାହିଁକି ନା ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀଙ୍କୁ ସାଥିରେ ଧରି ଜଗାକାଳିଆ ମାଉସୀ ଘରକୁ ପଳାଇଥିଲେ, ଆଉ ସେଇଥିପାଇଁ ମା ଲକ୍ଷ୍ମୀଙ୍କୁ ମନେଇବା ପାଇଁ ଏହି ରସଗୋଲା ଭୋଗର ବ୍ୟବସ୍ଥା ହୋଇଥାଏ।
0: ପୁରାପୁରି ଠିକ୍ କଥା କହିଲ। ତେବେ ରଥଯାତ୍ରା ଯେ କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତର ବିଭିନ୍ନ ପ୍ରାନ୍ତ ଓ ବିଦେଶରେ ଅନେକ ସହରରେ ମଧ୍ୟ ଅତି ଆଡ଼ମ୍ବର ସହକାରେ ପାଳିତ ହୋଇଥାଏ। ଏହା ଓଡ଼ିଆ ଜାତିର ଭାଇଚାରା, ଧର୍ମ ନିରପେକ୍ଷତା ଏବଂ ମାନବବାଦର ଏକ ଜ୍ୱଳନ୍ତ ନିଦର୍ଶନ ଅଟେ।
1: ତେବେ ଆରତୀ,
0: ହଁ ସାର୍,
1: ରଥଯାତ୍ରା ବିଷୟରେ ତ ଭଉଣୀମାନଙ୍କୁ ଅନେକ ଗୁଡ଼ିଏ କଥା କହିଲେ, ଆଗକୁ ଆଷାଢ଼ ମାସର ଏହି ପର୍ବପର୍ବାଣୀକୁ ନେଇ ଆହୁରି କଥାବାର୍ତ୍ତା ହେବା, କିନ୍ତୁ ତା ପୂର୍ବରୁ ଆସ ସମସ୍ତେ ମିଶି ଆଉ ଗୋଟିଏ ଭଜନ ଶୁଣିନେବା।

ଭଜନଟିଏ ତ ଶୁଣିଲା। ଯେହେତୁ ଆଜିର କାର୍ଯ୍ୟକ୍ରମରେ ଆଷାଢ଼ ମାସର ପର୍ବପର୍ବାଣୀ ବିଷୟରେ କଥାବାର୍ତ୍ତା ହେଉଛେ, ଭଉଣୀମାନେ ମନ ଦେଇ ଶୁଣୁଥାନ୍ତୁ। ଆଉ କ'ଣ କ'ଣ ପର୍ବ ଏହି ମାସରେ ପାଳନ ହୁଏ ଆମେ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଉଛୁ। ତେବେ ଘଟଗାଁର ମା ତାରିଣୀଙ୍କ ପ୍ରସିଦ୍ଧ ଆଷାଢ଼ୀ ପର୍ବ ଏହି ଆଷାଢ଼ ମାସରେ ହିଁ ହୋଇଥାଏ।

0: ବିଶେଷ କରି କେନ୍ଦୁଝର ଜିଲ୍ଲା ଘଟଗାଁରେ ଆଷାଢ଼ ମାସର ଶେଷ ଗୁରୁବାର ଦିନ ମା' ତାରିଣୀଙ୍କର ପୂଜା ଅର୍ଚ୍ଚନା କରାଯାଇ ପାରମ୍ପରିକ ଭାବେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ। ଆଷାଢ଼ ଶୁକ୍ଳ ପ୍ରତିପଦାରୁ ନବମୀ ତିଥି ପର୍ଯ୍ୟନ୍ତ ଦେବୀଙ୍କର ଦଶ ମହାବିଦ୍ୟାଙ୍କର ଆରାଧନା ପାଇଁ ଗୁପ୍ତ ନବରାତ୍ରି ମଧ୍ୟ ପାଳନ କରାଯାଏ।
1: ପରିଶେଷରେ ଆଷାଢ଼ ମାସର ପୂର୍ଣ୍ଣିମା ଦିନ ଗୁରୁ ପୂର୍ଣ୍ଣିମା ପର୍ବ ଅନୁଷ୍ଠିତ ହୋଇଥାଏ। ଏହି ପର୍ବଟି ଆଧ୍ୟାତ୍ମିକ ବା ଧାର୍ମିକ ପର୍ବ ରୂପେ ବେଶ ଜଣାଶୁଣା। ଏହାକୁ ମଧ୍ୟ ବ୍ୟାସ ପୂର୍ଣ୍ଣିମା କୁହାଯାଇଥାଏ, କାରଣ ଏହା ମହାଭାରତର ରଚୟିତା ଏବଂ ବେଦ ସଂକଳନକାରୀ ବେଦ ବ୍ୟାସଙ୍କର ଜନ୍ମଦିନ। ଏହି ଦିନଟିରେ ଶିକ୍ଷାଗତ ଗୁରୁମାନଙ୍କୁ ସମ୍ମାନ ପ୍ରଦାନ କରିଥାନ୍ତି ତାଙ୍କର ଶିଷ୍ୟ ଓ ଶିଷ୍ୟାମାନେ। ବେଦବ୍ୟାସ ତାଙ୍କ ସମୟରେ ପ୍ରଚଳିତ ସମସ୍ତ ବୈଦିକ ସ୍ତୁତିକୁ ସଂଗ୍ରହ କରି ଏବଂ ସେମାନଙ୍କର ଗୁଣ ଓ ରୀତିନୀତିରେ ବ୍ୟବହାର ଉପରେ ଆଧାର କରି ଚାରିଭାଗରେ ବିଭକ୍ତ କରି ବୈଦିକ ଅଧ୍ୟୟନର ଏକ ମହାନ ସେବା କରିଥିଲେ। ସେ ବେଦକୁ ଚାରିଭାଗରେ ବିଭକ୍ତ କରିଥିଲେ, ଯଥା ରୁକ୍, ଯଜୁର୍, ସାମ ଓ ଅଥର୍ବ।
0: ଜ୍ଞାନର ଗନ୍ତାଗର ହେଉଛନ୍ତି ଗୁରୁ। ଗୁ ଅର୍ଥ ଅନ୍ଧାର ଆଉ ରୁର ଅର୍ଥ ଆଲୋକ। ଅର୍ଥାତ୍ ଶିଷ୍ୟର ଅଜ୍ଞାନ ରୂପକ ଅନ୍ଧାରକୁ ଦୂରୀଭୂତ କରି ଜ୍ଞାନ ରୂପକ ଆଲୋକକୁ ଯିଏ ବିକଶିତ କରେ ସେ ହିଁ ସଦ୍ଗୁରୁ। ଭାରତୀୟ ସଂସ୍କୃତିରେ ଗୁରୁମାନଙ୍କର ସ୍ଥାନ ସର୍ବୋଚ୍ଚରେ। ସୁସ୍ଥ ସମାଜର ବିକାଶରେ ଯାହାର ମୁଖ୍ୟ ଭୂମିକା ଥାଏ ସେ ହିଁ ଗୁରୁ। ସୃଷ୍ଟି ଆରମ୍ଭରୁ ଗୁରୁ ଶବ୍ଦର ମହତ୍ତ୍ୱ ଆମ ସମାଜରେ ରହିଆସିଛି, ଆଉ ଶିଶୁ ପାଇଁ ହେଉଛନ୍ତି ତାର ପିତାମାତା ପ୍ରଥମ ଗୁରୁ।
1: ଗୁରୁ ସେ କେବେ ପାଠ ଶିକ୍ଷା ଦିଅନ୍ତି ତ କେବେ ସମାଜରେ ବଞ୍ଚିବାକୁ ଶିକ୍ଷା ଦିଅନ୍ତି, କେବେ ସେ ଲହୁଣୀ ପରି କୋମଳ ତ କେବେ ସେ ଛାଟ ବା ବାଡ଼ି ଧରି କଠୋର ହୋଇଥାନ୍ତି। ଜୀବନର ପ୍ରତ୍ୟେକଟି ସୋପାନ ଯାହା ବିନା ଅଧୁରା ସେ ହିଁ ଗୁରୁ। ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱରଙ୍କ ସହ ତୁଳନୀୟ।
0: ହଁ ଭଉଣୀମାନେ, ଭାରତବର୍ଷରେ ଗୁରୁଙ୍କ ସ୍ଥାନ ଶ୍ରେଷ୍ଠରେ। ପ୍ରାଚୀନ ଭାରତରେ ଗୁରୁମାନେ ମହାଜ୍ଞାନୀ ଥିଲେ। ଭଉଣୀମାନେ ଗୁରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ଶିଷ୍ୟମାନେ ଏକ ସ୍ୱତନ୍ତ୍ର ସ୍ଥାନରେ ପ୍ରତିପାଦିତ କରୁଥିଲେ। ଗୋଟିଏ ସ୍ଥାନରେ ଗରିବ ହେଉ ବା ରାଜପୁତ୍ର ହେଉ, ସମସ୍ତେ ଏକତ୍ରିତ ହୋଇ ଶିକ୍ଷା ଗ୍ରହଣ କରୁଥିଲେ।
1: ଜୀବନରେ ଉଚିତ ମାର୍ଗରେ ଚାଲିବା ପାଇଁ ସଦ୍ଗୁରୁଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏମାନଙ୍କ ବ୍ୟତୀତ ଯଦି କେହି କିଛି ଆପଣଙ୍କୁ ଉତ୍ତମ ଶିକ୍ଷା ଦେଇଛନ୍ତି ବା ଭୁଲ ଠିକ୍ ଭିତରେ ପାର୍ଥକ୍ୟ ବୁଝାଇଛନ୍ତି, ସେ ବି ଜଣେ ଜଣେ ଗୁରୁ ହୋଇଥାନ୍ତି।
0: ଆହୁରି ମଧ୍ୟ କାର୍ଯ୍ୟାନୁଷ୍ଠାନରେ ବି ବେଳେବେଳେ ଗୁରୁଙ୍କ ସହ ସାକ୍ଷାତ ହୋଇଥାଏ। କେବଳ ଖଡ଼ି ଧରି ପାଠ ପଢ଼ାଇବା ଲୋକଟି ଯିଏ ଗୁରୁ ତା ନୁହେଁ, ଶିକ୍ଷା ପ୍ରଦାନକାରୀ ଯେ କେହି ବି ଗୁରୁ ପଦବାଚ୍ୟ। ଗୋଟିଏ ମା ହେଉଛି ଗୋଟିଏ ଶିଶୁର ପ୍ରଥମ ଗୁରୁ। ତେଣୁ ଯିଏ ନିଜ ମାଆକୁ ସମ୍ମାନ ଦେଇ ଜାଣେ ନା, ସେ କାହାକୁ ସମ୍ମାନ କରିବା ଶିଖିପାରେ ନା। ମାଆଙ୍କ ପରେ ଯିଏ ଦୁନିଆ ସହ ପିଲାଟିକୁ ପରିଚୟ କରାଇଥାଏ ସେ ହେଉଛନ୍ତି ଶିକ୍ଷାଗୁରୁ, ଯିଏ ଆମକୁ ଶିକ୍ଷାଦାନ କରିଥାନ୍ତି। ତେଣୁ ଏଇ ଦିନଟି ଆମକୁ ଶିଖାଏ ଯେ ଜ୍ଞାନ ଛଡ଼ା ସଫଳତା ସମ୍ଭବ ନୁହେଁ।
1: ତେବେ ଭଉଣୀମାନେ, ଏହିପରି ଭାବେ ଆମର ଆଷାଢ଼ ମାସରେ ଅନେକ ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ। ଏହି ମାସର ପର୍ବପର୍ବାଣି ଏକ ସାଂସ୍କୃତିକ ଧାରା ଯାହା ଗ୍ରାମ ଓ ନଗର ଜୀବନକୁ ଯୋଡ଼ିଥାଏ। ତେଣୁ ଏହାର ରକ୍ଷା, ସଂରକ୍ଷଣ ଓ ଆଧୁନିକ ପ୍ରଚେଷ୍ଟା ଦ୍ୱାରା ଆମେ ଏହାକୁ କିପରି ଭବିଷ୍ୟତ ପିଢ଼ିମାନଙ୍କ ପାଇଁ ସଂରକ୍ଷିତ କରିପାରିବୁ ସେ ବିଷୟରେ ନିହାତି ଭାବେ ଚିନ୍ତା କରିବାକୁ ପଡ଼ିବ। ଏହି ଆଷାଢ଼ ମାସଟି ନୂଆ ଶସ୍ୟର ପ୍ରତୀକ ଭଳି ଦେଖାଯାଇଥାଏ, କାରଣ ବର୍ଷା ଆସିଲେ ଧରିତ୍ରୀ ପୁନଃ ଜୀବନ ପାଇଥାଏ।
0: ହଁ ଭଉଣୀମାନେ, ତେଣୁ ଆଷାଢ଼ର ପର୍ବପର୍ବାଣି ହେଉଛି ପ୍ରକୃତି ଓ ମାନବ ଜୀବନର ସମ୍ପର୍କର ଉତ୍ସବ। ଆଷାଢ଼ ମାସକୁ ଭାରତୀୟ ପରମ୍ପରାରେ ଅତ୍ୟନ୍ତ ପବିତ୍ର ଓ ଉତ୍ସବମୟ ମାସ ରୂପେ ଗ୍ରହଣ କରାଯାଏ ଏବଂ ସାମାଜିକ ଏକତାକୁ ମଜବୁତ କରେ ଏହି ଆଷାଢ଼ ମାସଟି। ଏହି ମାସର ପର୍ବପର୍ବାଣିଗୁଡ଼ିକ ଆମକୁ ସ୍ମରଣ କରାଏ ଯେ ସଂସ୍କୃତି କେବଳ ପୂଜକମାନଙ୍କର ସ୍ମୃତି ନୁହେଁ, ଏହା ଜୀବନଯାପନର ଏକ ଚଳିତ ପ୍ରକ୍ରିୟା ଏବଂ ଓଡ଼ିଆ ଜୀବନର ଚିରନ୍ତନ ଆତ୍ମା।
1: ଭଉଣୀମାନେ, ଆପଣମାନେ ଆଜିର କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଷାଢ଼ ମାସର

0: ପର୍ବାଣୀ। ତେବେ ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ନିଶ୍ଚିତ ଭାବରେ ମତାମତ ଦେବେ। ଆପଣମାନଙ୍କ ଠାରୁ ସୁଚିନ୍ତିତ ମତାମତର ଅପେକ୍ଷାରେ ଆମେ ଆଜିର କାର୍ଯ୍ୟକ୍ରମଟିକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଆରତୀ
1: ଆଉ ମୁଁ ଆଶା ଜ୍ୟୋତି, ନମସ୍କାର।

0: ప్రజలు కొలు గృహలక్ష్మి.
1: ରଥଯାତ୍ରା ଉପଲକ୍ଷେ 12 ଜୁଲାଇରୁ 16 ଜୁଲାଇ ପର୍ଯ୍ୟନ୍ତ ଉତ୍କଳିକ ଆଣିଛି ହସ୍ତତନ୍ତରେ 10% ପ୍ଲସ୍ 20% ଓ ହସ୍ତଶିଳ୍ପରେ 10%ର ବିଶେଷ ରିହାତି। ଏହି ଅଫର୍ ଉତ୍କଳିକାର ସମସ୍ତ ଶାଖା ଓ www.utkalikaodisha.com ରେ ଉପଲବ୍ଧ।

0: ଅନୁମତି ପତ୍ରରେ ଉଲ୍ଲେଖ କରାଯାଇଥିବା ତାରିଖରେ ଯାତ୍ରା କରିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି। ତତ୍କାଳ ପଞ୍ଜୀକରଣ ବ୍ୟବସ୍ଥା ସୀମିତ ସଂଖ୍ୟାରେ ଉପଲବ୍ଧ ରହିଛି ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ପଞ୍ଜୀକୃତ ନ ହୋଇଥିବା ତୀର୍ଥଯାତ୍ରୀଙ୍କୁ ଯାତ୍ରା ମାର୍ଗରେ ଆଗକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ନିର୍ଦ୍ଧାରିତ ଦିବସ ପୂର୍ବରୁ ପଞ୍ଜୀକୃତ ଯାତ୍ରୀଙ୍କୁ ଶ୍ରୀ ଅମରନାଥଜୀ ଯାତ୍ରାରେ ଯିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। କେତେକ ଆମେରିକୀୟ ସାମରିକ ପ୍ରତିଷ୍ଠାନ ଉପରେ ଇରାନ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜଗାନ ପ୍ରଦେଶ ଏବଂ ବନ୍ଦର ସହର ମସହାର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତସ୍ଥିତ ଅଲ୍ ସାଲେମ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସେଇ ଦିଆଯାଇଛି ବୋଲି ରେଭଲ୍ୟୁସନାରୀ ଗାର୍ଡ କର୍ପସର ମୁଖପାତ୍ର ସୂଚନା ଦେଇଛନ୍ତି। ଚୀନ୍ର ଉତ୍ତର ପଶ୍ଚିମ ପର୍ବତମାଳା ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 21 ହୋଇଛି। ଉଦ୍ଧାର ପାଇଥିବା 12 ଜଣଙ୍କ ମଧ୍ୟରୁ 7 ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ସମୟରେ ଜଙ୍ଗଲ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ଶ୍ରମିକମାନେ ଯାଉଥିବା ବେଳେ ଏହି ଘଟଣା ଘଟିଛି। ଦେଶର କେନ୍ଦ୍ରାଞ୍ଚଳ ଏବଂ ପୂର୍ବାଞ୍ଚଳର କେତେକ ସ୍ଥାନରେ ପ୍ରବଳ ବର୍ଷା ଏବଂ ଝଡ଼ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଜାମ୍ମୁ କାଶ୍ମୀର, ଲଦାଖ, ହରିୟାଣା, ହିମାଚଳ ପ୍ରଦେଶର ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ କହିଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ସିକ୍କିମ, ବିହାର, ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ଲାକ୍ଷାଦ୍ୱୀପ ଏବଂ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ଘଡ଼ଘଡ଼ି, ବିଜୁଳି ଏବଂ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ 3 ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ତ୍ରୟୋଦଶ ଆସିଆନ୍ ଭାରତ ମିଳିତ କମିଟି ବୈଠକ। କେରଳମର କୋଚିଠାରେ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆରମ୍ଭ। ଆମେରିକୀୟ ସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ ଇରାନର ଆକ୍ରମଣ ଏବଂ ଓଡ଼ିଶା ସମେତ ଦେଶର କେତେକ ଅଞ୍ଚଳରେ ଧୂଳିଝଡ଼ ସହ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା।
1: This is Akashwani. I am Anuja Kumar with the Midday News. The headlines. Prime Minister Narendra Modi visits UNESCO World Heritage Site of Prambanan Temple in Yogyakarta. Says India's participation in temples conservation reflects shared cultural legacy of the two countries. Prime Minister Modi concludes his Indonesia visit, leaves for Australia to participate in 3rd India-Australia Annual Summit. 2-day BRICS Women Ministerial Meeting begins in Kochi to strengthen cooperation on women's empowerment and sustainable development. Union Home Minister Amit Shah speaks to chief ministers of flood-affected states and assures all possible assistance from the centre. IMD forecasts heavy rainfall and thunderstorms over central and eastern parts of the country. Iran targets American military sites in Bahrain and Kuwait after a wave of US strikes. Global oil prices jump over 2%. And Switzerland beat Colombia 4-3 in penalty shootout to set up quarterfinals against Argentina in FIFA World Cup. And now the news in detail. Prime Minister Narendra Modi today visited the UNESCO World Heritage Site of Prambanan Temple in Yogyakarta, along with Indonesian President Prabowo Subianto. The Prime Minister was accorded a traditional welcome with the resonant notes of a gamelan ensemble and a classical Yogyakarta dance performance, reflecting Indonesia's rich cultural heritage. The two leaders toured the 9th century temple complex, where Prime Minister Modi offered prayers at the main Shiva temple. They also viewed the temple's intricate carvings before witnessing the ongoing conservation efforts being supported through India-Indonesia cooperation. In a joint statement, President Prabowo said, Prambanan stands as a symbol of the centuries-old civilizational bond between India and Indonesia. He thanked India for its support towards the conservation and restoration of the temple complex and said, culture continues to serve as a bridge connecting the two nations. Addressing at the

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ।

ନେଇ ଓଡ଼ିଶା ପୁଲିସ ପକ୍ଷରୁ ଇ0 ଏଫ୍ଆଇଆର୍ର ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ।

0: ଉପରେ ଏଲ୍ନିନୋ ପ୍ରଭାବିତ ଅଞ୍ଚଳରେ ପାନୀୟ ଜଳର ପର୍ଯ୍ୟାପ୍ତ ଉପଲବ୍ଧତାକୁ ଉଚ୍ଚ ପ୍ରାଥମିକତା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ରାଜ୍ୟଗୁଡ଼ିକ ସହିତ ସମନ୍ୱୟ ରକ୍ଷା ମାଧ୍ୟମରେ ପଦକ୍ଷେପ ଗ୍ରହଣ କରିବାକୁ ଡକ୍ଟର ମିଶ୍ର ପରାମର୍ଶ ଦେଇଛନ୍ତି। ପ୍ରଭାବର ମୂଲ୍ୟାଙ୍କନ କରାଯିବା ସହିତ ଏହାର ସମାଧାନ ପନ୍ଥା ନେଇ କାର୍ଯ୍ୟ କରିବାକୁ ବୈଠକରେ ଆଲୋଚନା କରାଯାଇଛି। ସାଇବର ଆର୍ଥିକ ଠକେଇ ମାମଲାର ତ୍ୱରିତ ପଞ୍ଜୀକରଣ, ଦ୍ରୁତ ତଦନ୍ତ ଏବଂ ଏଥିରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ମାମଲାର ତ୍ୱରିତ ସମାଧାନ ଦିଗରେ ଓଡ଼ିଶା ପୁଲିସ୍ ପକ୍ଷରୁ ଆଜି E0 FIR ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମକୁ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରି କହିଛନ୍ତି, ସାଇବର ଅପରାଧର ମୁକାବିଲା ପାଇଁ ଆଧୁନିକ ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର କରାଯିବ। ଏଥିସହ ନାଗରିକଙ୍କୁ ତ୍ୱରିତ, ସ୍ୱଚ୍ଛ ଓ ଜନକଲ୍ୟାଣମୂଳକ ପୁଲିସ୍ ସେବା ପ୍ରଦାନ କରିବାକୁ ରାଜ୍ୟ ପୁଲିସ୍ ପ୍ରତିଶ୍ରତିବଦ୍ଧ। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ବ୍ୟକ୍ତିବିଶେଷ ବିଳମ୍ବ ନ କରି ତୁରନ୍ତ 1930ରେ ଅଭିଯୋଗ କରିବାକୁ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍ତି। ଶୀଘ୍ର ଅଭିଯୋଗ କଲେ ପୁଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରିବ ଏବଂ ଠକେଇ ହୋଇଥିବା ଅର୍ଥ ଫେରିପାଇବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ନୂତନ ବ୍ୟବସ୍ଥା ଅନୁଯାୟୀ 10 ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ 1930ରେ ପଞ୍ଜିକୃତ ହେଲେ ସ୍ୱୟଂଚାଳିତ ଭାବେ E0 FIR କରାଯାଇପାରିବ। ପରବର୍ତ୍ତୀ ସମୟରେ ଅପରାଧ ଶାଖାର ସାଇବର ପୁଲିସ୍ ଷ୍ଟେସନକୁ ଏହା ପଠାଯିବ। ପ୍ରାଥମିକ ଯାଞ୍ଚ ପରେ ସାଇବର ପୁଲିସ୍ ଷ୍ଟେସନ ନିୟମିତ FIR ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିବ। ଏହି ବ୍ୟବସ୍ଥା ମାଧ୍ୟମରେ ମାମଲା ପଞ୍ଜିକରଣ ଓ ସୂଚନା ଆଦାନ ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା ହୋଇଛି। କଲମା ବ୍ୟାରେଜ୍ରେ 61ଟି ଗେଟ୍ ଖୋଲାଯାଇଥିବା ବେଳେ 5ଟି ଗେଟ୍ ବନ୍ଦ କରାଯାଇଛି। ବୈଠକ ସମ୍ପର୍କରେ ପ୍ରଣୟ ପାଲ, छत्तीसगढ़ जल संपद विभाग प्रतिनिधि प्रतिक्रिया रे कहिछंती,
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है, दो बार होता है। वहां से जो रिलीज होता है वाटर का, उसका जो जानकारी समय पे मिले तो उसमें ये देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: ରାଜ୍ୟ ପୁଲିସ୍ ବିଭାଗରେ ପ୍ରାୟ 33,000 ପଦବୀ ଖାଲି ପଡ଼ିଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଜନସଂଖ୍ୟା ତୁଳନାରେ ଓଡ଼ିଶା ପୁଲିସ୍ ବିଭାଗରେ ମାନବ ସମ୍ବଳ କମ୍ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଗତ 2 ବର୍ଷ ମଧ୍ୟରେ 17,000 ନୂଆ ପଦବୀ ସୃଷ୍ଟି କରାଯାଇଛି। ସମସ୍ତ ଖାଲିଥିବା ପଦବୀଗୁଡ଼ିକୁ ଖୁବ୍ ଶୀଘ୍ର ପୂରଣ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍ତି। ଭୁବନେଶ୍ୱରସ୍ଥିତ ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଛତିଶଗଡ଼ ଏବଂ ଓଡ଼ିଶା ଉପକ୍ଷେତ୍ର ଓ ରାଜ୍ୟ ଶ୍ରମିକ ବୋର୍ଡ ତତ୍ତ୍ୱାବଧାନରେ ଆସନ୍ତା ଶୁକ୍ରବାର ଦିନ ଏକ ରକ୍ଷା ପେନ୍ସନ୍ ସମାଧାନ ଶିବିର ଅନୁଷ୍ଠିତ ହେବ। ରାଜ୍ୟରେ ରହୁଥିବା ପ୍ରତିରକ୍ଷା ପେନ୍ସନ୍ଭୋଗୀମାନଙ୍କର ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ପାଇଁ ଏହି ଶିବିର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ୍ଭୋଗୀମାନେ ଉପଯୁକ୍ତ ଦସ୍ତାବିଜ୍ ସହ ରେଳ ମୁଖ୍ୟାଳୟରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ଏହି ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପାଇଁ 93.4%, ବାଣିଜ୍ୟ ବିଭାଗ ପାଇଁ 82.4%, କଳା ବିଭାଗ ପାଇଁ 81% କଟ୍ ଅଫ୍ ସ୍ଥିର କରାଯାଇଛି। ଆବେଦନ କରିଥିବା 4,61,000 ଶିକ୍ଷାର୍ଥୀଙ୍କ ମଧ୍ୟରୁ 4,28,000 ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଗାଡ଼ି ଫିଟ୍ନେସ୍ ଯାଞ୍ଚ କାର୍ଯ୍ୟ ଆଜି ଦ୍ୱିତୀୟ ଦିନରେ ଜାରି ରହିଛି। ପରିବହନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ 3,057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟ୍ନେସ୍ ଓ ପଞ୍ଜୀକରଣ ନଥିବା 478 ଗାଡ଼ିର, ଇ ଚାଲାଣ ସହିତ ପର୍ମିଟ୍ ନଥିବା 172 ଗାଡ଼ିର ମଧ୍ୟ ଚାଲାଣ କଟାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପୁଲିସ୍ ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ପରିବହନ ବିଭାଗ ପକ୍ଷରୁ ବାହନ ଏବଂ ଇ ଚାଲାଣ ଡ୍ୟାସ୍ବୋର୍ଡରେ ଆଲର୍ଟ ବ୍ୟବସ୍ଥା କରାଯାଇଛି। ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 7,80,500

0: ଅନେଶତ ଟଙ୍କା ଜରିମାନା ଆଦାୟ କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକରେ ଟ୍ରାଫିକ୍ ନିୟମ ପାଳନ ଓ ଗାଡ଼ି ଯାଞ୍ଚକୁ ଅଧିକ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ, ପୁଲିସ୍, ଅବକାରୀ ଓ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ପରସ୍କର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହାକୁ ପାଳନ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଆଉ ମାତ୍ର କିଛି ଦିନର ଅପେକ୍ଷା। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ପାଇଁ ବଡ଼ଦାଣ୍ଡକୁ ସୁସଜ୍ଜିତ କରାଯାଉଛି। ଶୁଣନ୍ତୁ ଏ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
1: ଶ୍ରୀଗୁଣ୍ଡିଚା ଯାତ୍ରାରେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଦାଣ୍ଡକୁ ବିଜେ କରିବେ। ଶ୍ରୀବିଗ୍ରହଙ୍କର ତିନିରଥର ପ୍ରଭାଗୁଡ଼ିକର ରଙ୍ଗଚିତ୍ର କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଦରଜି ସେବକଙ୍କ ଦ୍ୱାରା ରଥକନା କଟା ସିଲେଇ କାର୍ଯ୍ୟ ଏବଂ ହଂସପଟା ବାଡ଼ିଆ କାର୍ଯ୍ୟ ଆଜି ଜାରି ରହିଛି। ପରେ କଳସ ଉଠାଯିବା ସହ ଠେକେରାବାଡ଼ ଓ କନକମୁଣ୍ଡିରେ ପିତ୍ତଳ ଛାଉଣି କରାଯିବ। ଏହା ମଧ୍ୟରେ ତିନିରଥର ମହାରଣା ସେବକମାନେ 10ଟି ଲେଖାଏଁ ରଥମୋଡ଼ ଚକଫାଳି ନିର୍ମାଣ ଶେଷ କରିଛନ୍ତି। ଶ୍ରୀମନ୍ଦିରର ଅଣସର ଗୃହରେ ଶ୍ରୀଜୀଉମାନଙ୍କର ଗୁପ୍ତ ସେବା ଜାରି ରହିଛି। ଷଷ୍ଠୀ ତିଥିରୁ ଆରମ୍ଭ ହୋଇଥିବା ଓସଲାଗି ନୀତି ଆସନ୍ତା ନବମୀ ତିଥି ପର୍ଯ୍ୟନ୍ତ ଚାଲିବ। ମହାପ୍ରଭୁ ଜ୍ୱରରୁ ଉପଶମ ଲାଭ କରିବା ପରେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ନବଦିନାତ୍ମକ ଯାତ୍ରାରେ ମାଉସୀମା ଘରକୁ ବାହାରିବେ। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଓଡ଼ିଆଙ୍କ ବାରମାସରେ ତେର ପର୍ବ ମଧ୍ୟରୁ ରଥଯାତ୍ରା ଅନ୍ୟତମ। ଏହା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ସଂସ୍କୃତି, ସେବା, ପରମ୍ପରା ଓ ସାମାଜିକ ସମନ୍ୱୟର ନିଚ୍ଛକ ଉଦାହରଣ। ରଥ ବି ପ୍ରସ୍ତୁତ, ପଥ ବି ପ୍ରସ୍ତୁତ, ଭକ୍ତମାନେ ଅପେକ୍ଷା କରି ରହିଛନ୍ତି ସେହି ମହାର୍ଘ୍ୟ ମୁହୂର୍ତ୍ତକୁ। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତିରେଖା ତାରିଣୀ।
0: ବୌଦ୍ଧ ଜିଲ୍ଲାର 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବନ ବିଭାଗ ଅଧିକାରୀମାନେ ଯୋଗଦେଇ ପରିବେଶ ସୁରକ୍ଷା ଏବଂ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ପାଇଁ ବ୍ୟାପକ ବନୀକରଣ ସମୟର ଆହ୍ୱାନ ବୋଲି ମତବ୍ୟକ୍ତ କରିଛନ୍ତି। ଭଦ୍ରକ ଜିଲ୍ଲା ସଂସ୍କୃତି ଭବନଠାରେ 26ତମ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନିକ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ସଂକଳ୍ପବଦ୍ଧ ହେବାକୁ ପରାମର୍ଶ ଦେଇଥିଲେ। ଲଗାଣ ବର୍ଷା ପ୍ରଭାବରେ କନ୍ଧମାଳ ଜିଲ୍ଲାର 37ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ପାଣିପାଗ ବିଭାଗ ସୂଚନା ଅନୁସାରେ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଆଜି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରର ପୂର୍ବାହ୍ନ 11 ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପୁରୀ ରେଳ ଷ୍ଟେସନଠାରେ ମକ୍ଡ୍ରିଲ୍ ଜାରି ରହିଛି। ଓଡ୍ରାଫ୍, ଅଗ୍ନିଶମ, ଜିଆର୍ଏଫ୍, ଆର୍ପିଏଫ୍, ଏସ୍ଟିୟୁ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହି ମକ୍ଡ୍ରିଲ୍ କରୁଛନ୍ତି। ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ଏହାର ମୂଳ ଉଦ୍ଦେଶ୍ୟ। ପୁରୀ ରେଳ ଷ୍ଟେସନରେ ମକ୍ଡ୍ରିଲ୍ କରାଯାଉଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ଓ ପ୍ରସ୍ତୁତି ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ। ସାଇବର ଠକେଇ ମାମଲାରେ ତ୍ୱରିତ ସମାଧାନ ନେଇ ଓଡ଼ିଶା ପୁଲିସ୍ ପକ୍ଷରୁ ଇ0 ଏଫ୍ଆଇଆର୍ ବ୍ୟବସ୍ଥାର ଶୁଭାରମ୍ଭ। ହୀରାକୁଦ ଜଳ ପରିଚାଳନା ନେଇ ସମ୍ବଲପୁରଠାରେ ଆନ୍ତଃରାଜ୍ୟ ବୈଠକ ଆୟୋଜିତ। ଯୁକ୍ତ 2 ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ଏବଂ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ 8 ଦିନ ବାକି, ଅନ୍ତିମ ପର୍ଯ୍ୟାୟରେ ପ୍ରସ୍ତୁତି କାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା,

0: ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ଶ୍ରୋତାବନ୍ଧୁ, ଚଳିତ ପ୍ରସାରଣକୁ ଏଇଠି ଶେଷ କରିବା ପୂର୍ବରୁ କହି ରଖୁଛୁ ଆମର ପରବର୍ତ୍ତୀ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ଆମର ପରବର୍ତ୍ତୀ ଅଧିବେଶନ ଆରମ୍ଭ କରିବୁ ଅପରାହ୍ନ 5ଟାରେ। ଅଧିବେଶନର ପ୍ରାରମ୍ଭରେ ପ୍ରଚାର କରିବୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କାର୍ଯ୍ୟକ୍ରମ ଅପରାହ୍ନ 5:30। ଆଜି ଏଥିରେ ରହିଛି ଭାରତୀୟ ସବୁଜ ବିପ୍ଳବର ଜନକ ଡକ୍ଟର MS ସ୍ୱାମୀନାଥନ। ଓଡ଼ିଆ ଭକ୍ତିଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10। ରାତି 7:30 ପ୍ରଚାର କରିବୁ କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତଖୋଲା। ଆଜି ଏଥିରେ ରହିଛି ସୁନନ୍ଦା ସାହୁଙ୍କ ଆଲୋଚନା ଜୈବ ସାର ପାଇଁ ମାଟି ପରିଚାଳନା ସମ୍ପର୍କରେ। ପରେ ପରେ ନାଇକେନପାଲି ଗାଁର ଆମର ଜଣେ ସଫଳ ଚାଷୀ ଭାଇ ଲକ୍ଷ୍ମଣ ଦଣ୍ଡସେନାଙ୍କ ସହିତ ଏକ ସାକ୍ଷାତକାର ଶୁଣିପାରିବେ। ହିନ୍ଦୀ ସୁଗମ ସଙ୍ଗୀତ ପ୍ରଚାର କରିବୁ ରାତି 8:00। ରାତି 8:15 ପ୍ରଚାର କରିବୁ ଧାରାବାହିକ ତୁଳସୀ ରାମାୟଣର 77ତମ ଭାଗ। ହିନ୍ଦୀ କଥାଚିତ୍ରର ଗୀତ ରାତି 8:30। ରାତି 10:00 ପ୍ରଚାର କରିବୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଲଘୁ ସଙ୍ଗୀତ ଶାସ୍ତ୍ରୀୟ ସଙ୍ଗୀତ ରାତି 10:30। ଆଜି ଏଥିରେ ରହିଛି ପଣ୍ଡିତ ମଲ୍ଲିକାର୍ଜୁନ ମନସୁରଙ୍କ ଶାସ୍ତ୍ରୀୟ ଗାୟନ। ଇଏ ଥିଲା ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ ଅଧିବେଶନ କାର୍ଯ୍ୟକ୍ରମ ସମ୍ପର୍କରେ। ବର୍ତ୍ତମାନ ସମୟ ଅପରାହ୍ନ 4:50। ଏଥିସହିତ ଏଇଠି ଶେଷ କରୁଛୁ ଚଳିତ ପ୍ରସାରଣକୁ। ପରବର୍ତ୍ତୀ ପ୍ରସାରଣ ଆରମ୍ଭ କରିବୁ ଅପରାହ୍ନ 5:00। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ।

ଏଇଠି ଶେଷ ହେଲା ଏନ୍ସିଇଆର୍ଟି ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ପ୍ରଚାର କରୁଛୁ ଆଜିର ଯୁବବାଣୀ କାର୍ଯ୍ୟକ୍ରମ।

0: ଆଇଏଆର୍ଆଇ ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନରୁ କୋଷିକା ଆନୁବଂଶିକୀରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ସେ କେନ୍ଦ୍ରୀୟ ଲୋକସେବା ଆୟୋଗର ପ୍ରଶାସନିକ ସେବା ପରୀକ୍ଷା ଦେଇଥିଲେ, ଯେଉଁଠାରେ ତାଙ୍କୁ ପ୍ରତିଷ୍ଠିତ ଭାରତୀୟ ପୁଲିସ ସେବା ପାଇଁ ମନୋନୀତ କରାଯାଇଥିଲା। ତେବେ କୃଷି କ୍ଷେତ୍ର ପ୍ରତି ତାଙ୍କର ଉତ୍ସର୍ଗୀକୃତ ମନୋଭାବ ତାଙ୍କୁ ଅଧିକ ଆକର୍ଷଣୀୟ ବେତନ ଏବଂ ସୁରକ୍ଷିତ ଆଇପିଏସ୍ କ୍ୟାରିୟର ପରିବର୍ତ୍ତେ ନେଦରଲ୍ୟାଣ୍ଡରେ ୟୁନେସ୍କୋ ଆନୁବଂଶିକ ବିଜ୍ଞାନ ଫେଲୋସିପ୍ ପାଇଁ ବାଛିବାର ବିକଳ୍ପ ପ୍ରଦାନ କରିଥିଲା। ନେଦରଲ୍ୟାଣ୍ଡରେ 8 ମାସ ରହିବା ପରେ ସ୍ୱାମୀନାଥନ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର କୃଷି ବିଦ୍ୟାଳୟର ଉଦ୍ଭିଦ ପ୍ରଜନନ ପ୍ରତିଷ୍ଠାନରୁ ପିଏଚ୍ଡି ହାସଲ କରିବା ପାଇଁ ଯୁକ୍ତରାଜ୍ୟ ଚାଲିଗଲେ। ତାପରେ ପରବର୍ତ୍ତୀ 1.5 ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ୱିସ୍କନ୍ସିନ୍ ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଡକ୍ଟରାଲ ଗବେଷଣା ସହଯୋଗୀ ଭାବରେ ବିତାଇଲେ। 1954 ସ୍ୱାମୀନାଥନ ଖାଦ୍ୟଶସ୍ୟର ଉତ୍କଟ ଅଭାବ ଏବଂ ବିଦେଶୀ ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳ ଭାରତକୁ ଫେରି ଆସିଲେ, ଯାହା ତାଙ୍କ ଦ୍ୱାରା କଳ୍ପନା କରାଯାଇଥିବା ଆତ୍ମନିର୍ଭରଶୀଳ ଖାଦ୍ୟ ସୁରକ୍ଷିତ ଭାରତଠାରୁ ଏକ ସମ୍ପୂର୍ଣ୍ଣ ବିପରୀତ ଥିଲା।
1: 1960 ଦଶକର ପ୍ରାରମ୍ଭରେ ସେ ପ୍ରସିଦ୍ଧ ଆମେରିକୀୟ କୃଷିବିତ୍ ଏବଂ ସବୁଜ ବିପ୍ଳବର ଜନକ ଡକ୍ଟର ନର୍ମନ ବୋରଲଙ୍ଗଙ୍କ ସହ ସହଯୋଗ କରିଥିଲେ, ଯାହା ଭାରତୀୟ କୃଷି ଇତିହାସରେ ଏକ ମୋଡ଼କୁ ଜନ୍ମ ଦେଇଥିଲା। ବୋରଲଗ୍ ଏବଂ ସ୍ୱାମୀନାଥଙ୍କ ଉଚ୍ଚ ଗୁଣ ବତ୍ତା ସମ୍ମାନ ଅଧିକ ଅମଳକ୍ଷମ ଏବଂ ରୋଗ ପ୍ରତିରୋଧୀ ଗହମ କିସମ ଉପରେ ଗବେଷଣା ଏକାଧିକ ଦିଗରେ ଯୁଗାନ୍ତକାରୀ ଥିଲା। ମେକ୍ସିକୋ ଜାତୀୟ ଅର୍ଦ୍ଧବାମନ ଗହମ ଉପରେ ଡକ୍ଟର ବୋରଲଙ୍ଗଙ୍କ କାର୍ଯ୍ୟ ଉତ୍କଟ ଅନାହାରର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକରେ ଲକ୍ଷ ଲକ୍ଷ ଜୀବନ ରକ୍ଷା କରିଥିଲା। ସ୍ୱାମୀନାଥନ ଏହି ଗହମ କିସମଗୁଡ଼ିକୁ ଭାରତୀୟ ପରିସ୍ଥିତି ସହିତ ଅନୁକୂଳିତ କରିଥିଲେ, ଯାହା ଭାରତର ନିଜସ୍ୱ ସବୁଜ ବିପ୍ଳବକୁ ଆରମ୍ଭ କରିଥିଲା। ସବୁଜ ବିପ୍ଳବ ଭାରତ ପାଇଁ ଏକ ବହୁ ଆକାଂକ୍ଷିତ ଜୀବନରେଖା ଭାବରେ ଆସିଥିଲା। ଖାଲି ଶସ୍ୟ ଭଣ୍ଡାର, କମ୍ ଅମଳକ୍ଷମ ଫସଲ ଏବଂ ବିଦେଶୀ ସହାୟତା ଉପରେ ଏକ ଭାରି ଅର୍ଥନୈତିକ ଭାବରେ ଅସ୍ୱାସ୍ଥ୍ୟକର ନିର୍ଭରଶୀଳତା, ଯେଉଁଥିରେ ଅନ୍ତର୍ଭୁକ୍ତ ଥିଲା ଆମେରିକୀୟ PL 480 କାର୍ଯ୍ୟକ୍ରମ ଅଧୀନରେ ନିମ୍ନମାନର ଗହମ ଆମଦାନୀ କରାଯିବା ଭଳି ଜରୁରୀକାଳୀନ ପରିସ୍ଥିତି, ଯାହା ସହିତ ଭାରତ ଆଉ ଏକ ବଡ଼ ଖାଦ୍ୟ ସଙ୍କଟ ଏବଂ ସମ୍ଭାବ୍ୟ ଦୁର୍ଭିକ୍ଷ ଆଡ଼କୁ ମୁହାଁଇଥିଲା।
0: ଡକ୍ଟର ସ୍ୱାମୀନାଥନଙ୍କ ଦ୍ୱାରା ପ୍ରଚଳିତ ନୂତନ HYV ବିହନ ସହିତ ସଜ୍ଜିତ ଭାରତୀୟ ଚାଷୀମାନେ ଏପରି କିଛି ପରିଲକ୍ଷିତ କଲେ, ଯାହା ସେମାନେ ବର୍ଷ ବର୍ଷ ଧରି ଫସଲ ଅମଳ କ୍ଷେତ୍ରରେ ଦେଖିନଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ନୂତନ HYV ବିହନ ଯଥା ଅତ୍ୟନ୍ତ ଲୋକପ୍ରିୟ IR8 ଧାନ ଏବଂ ଜଳବାୟୁ ପ୍ରତି ଅତ୍ୟନ୍ତ ସହନଶୀଳ ମେକ୍ସିକାନ ଅର୍ଦ୍ଧବାମନ ଗହମ ଯୋଗୁଁ ଶୂନ୍ୟକ୍ଷେତ ଶସ୍ୟର ସୁନାଖଣିରେ ପରିଣତ ହେଲା। ସବୁଜ ବିପ୍ଳବ ରାସାୟନିକ ସାର, ଉନ୍ନତ ଜଳସେଚନ କୌଶଳ ଏବଂ ଯାନ୍ତ୍ରିକ କୃଷି ଉପକରଣ ମଧ୍ୟ ପ୍ରଚଳନ କରିଥିଲା। 10 ବର୍ଷରୁ କମ୍ ସମୟ ମଧ୍ୟରେ ଭାରତୀୟ ଗହମ ଉତ୍ପାଦନ ଦ୍ୱିଗୁଣିତ ହୋଇ ପ୍ରାୟ 23 ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା, ଯାହା 1965 10 ମିଲିୟନ୍ ଟନ୍ ଥିଲା। ଡକ୍ଟର ସ୍ୱାମୀନାଥନଙ୍କର କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ମନୋଭାବ ଆଜି ଆମେ ଦେଖୁଥିବା ଭାରତର ମୂଳଦୁଆ ଥିଲା। ଖାଦ୍ୟଶସ୍ୟ ଜନିତ ଜରୁରୀକାଳୀନ ପରିସ୍ଥିତିର ଦ୍ୱାରଦେଶରୁ ଚାଉଳର ସର୍ବବୃହତ ରପ୍ତାନୀକାରୀ ଏବଂ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଗହମ ଉତ୍ପାଦକ ହେବାକୁ ଏହା ସମ୍ଭବପର କରାଇଥିଲା।
1: ଏଥିରେ କୌଣସି ସନ୍ଦେହ ନାହିଁ ଯେ ଡକ୍ଟର MS ସ୍ୱାମୀନାଥନ ଜଣେ ଜାତୀୟ ନାୟକ, କିନ୍ତୁ ପରିବେଶ ବିଜ୍ଞାନ ଜଗତ ଏବଂ କୃଷି କ୍ଷେତ୍ର ପ୍ରତି ତାଙ୍କର ଅବଦାନ ଭାରତ ସୀମା ବାହାରକୁ ମଧ୍ୟ ସମ୍ପ୍ରସାରିତ ହୋଇଛି। 1982 1988 ପର୍ଯ୍ୟନ୍ତ ସେ ଫିଲିପାଇନ୍ସର ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ଏଠାରେ ତାଙ୍କ କାର୍ଯ୍ୟକଳାର ମଧ୍ୟଭାଗରେ ତାଙ୍କୁ 1987 ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ଏହି ପୁରସ୍କାର ରାଶିକୁ ତାଙ୍କର ପ୍ରତିଷ୍ଠାନ MS ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନକୁ ଆରମ୍ଭ କରିବା ପାଇଁ

0: ବ୍ୟବହାର କରିଥିଲେ, ଯାହା ବର୍ତ୍ତମାନ ତାଙ୍କ ଝିଅ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରଥମ ମୁଖ୍ୟ ବୈଜ୍ଞାନିକ ଡକ୍ଟର ସୌମ୍ୟା ସ୍ୱାମୀନାଥଙ୍କ ଅଧ୍ୟକ୍ଷତାରେ ଚାଲିଛି। ଡକ୍ଟର ଏମ୍ ଏସ୍ ସ୍ୱାମୀନାଥନ ସେହି ସବୁ ବୈଜ୍ଞାନିକମାନଙ୍କ ମଧ୍ୟରୁ ଜଣେ ଅଗ୍ରଣୀ ବୈଜ୍ଞାନିକ ଥିଲେ, ଯେଉଁମାନେ ଉପକୂଳ ସୁରକ୍ଷାରେ ହେନ୍ତାଳ ବଣଗୁଡ଼ିକର ଭୂମିକାକୁ ସ୍ୱୀକାର କରିଥିଲେ। ସେ ଜାପାନ ଓ କିନୋଆଠାରେ ମୁଖ୍ୟାଳୟ ଥିବା ଇଣ୍ଟରନ୍ୟାସନାଲ ସୋସାଇଟି ଫର୍ ମ୍ୟାନଗ୍ରୋଭ୍ ଇକୋସିଷ୍ଟମ୍ ଗଠନକୁ ସମର୍ଥନ କରିଥିଲେ। ତାଙ୍କ ଅଧ୍ୟକ୍ଷତାରେ ଏମ୍ ଏସ୍ ଏ ଏସ୍ ଆର୍ ଅଫ୍ ତାମିଲନାଡ଼ୁ ଏବଂ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ମ୍ୟାନଗ୍ରୋଭ୍ ଜଙ୍ଗଲଗୁଡ଼ିକର ପୁନରୁଦ୍ଧାର ପାଇଁ ଏକ ଯୁଗାନ୍ତକାରୀ କାର୍ଯ୍ୟ କରିଥିଲା, ଯାହାଫଳରେ ବାତ୍ୟା ଏବଂ ସୁନାମି ସମୟରେ ଉପକୂଳବର୍ତ୍ତୀ ଗ୍ରାମଗୁଡ଼ିକର ସୁରକ୍ଷା ହୋଇପାରିଥିଲା। ବିଶେଷ କରି 2004 ଭାରତ ମହାସାଗର ସୁନାମି ସମୟରେ
1: 2002-2007 ପର୍ଯ୍ୟନ୍ତ ସେ ବିଶ୍ୱ ଶାନ୍ତି ଏବଂ ସୁରକ୍ଷା ଉପରେ କେନ୍ଦ୍ରିତ ଏକ ସଂଗଠନ ବିଜ୍ଞାନ ଏବଂ ବିଶ୍ୱ ବ୍ୟାପାର ଉପରେ ପଗୱାସ ସମ୍ମିଳନୀର ସଭାପତି ଭାବରେ କାର୍ଯ୍ୟ କରିଥିଲେ। ସେ 2002-2005 ପର୍ଯ୍ୟନ୍ତ ମିଳିତ ଜାତିସଂଘର ମେଲେନିୟମ ପ୍ରୋଜେକ୍ଟ ଅନ୍ ହଙ୍ଗର୍ର ସହ ଅଧ୍ୟକ୍ଷତା କରିଥିଲେ, ଯେଉଁଠାରେ ସେ ଦାରିଦ୍ର୍ୟ ଏବଂ କ୍ଷୁଧା ଦୂର କରିବା ସହିତ ସ୍ଥାୟୀ କୃଷିକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇଥିଲେ। ପରିପୋଷଣୀୟତା ଏବଂ ସୁସଙ୍ଗତ ଜୀବନଯାପନ ପଦ୍ଧତିର ଜଣେ ଦୃଢ଼ ପ୍ରବକ୍ତା ଭାବରେ ସ୍ୱାମୀନାଥନ ଜୈବ ଖୁସିର ସୁନ୍ଦର ଧାରଣାଟିଏ ଆଣିଥିଲେ। ତାଙ୍କ ମତରେ ପ୍ରକୃତ ଖୁସି ସେତେବେଳେ ଆସିଥାଏ ଯେତେବେଳେ ମଣିଷ ଏବଂ ତାଙ୍କର ଚାରିପାଖରେ ଥିବା ପ୍ରାକୃତିକ ପରିବେଶ ଏକାଠି ବଢ଼ିଥାନ୍ତି। ଖାଦ୍ୟ ଉତ୍ପାଦନ, ଜୈବ ବିବିଧତାକୁ ସୁରକ୍ଷା ପ୍ରଦାନ ଏବଂ ଭୂମି ସହିତ ଗଭୀର ଭାବରେ ଜଡ଼ିତ ଜୀବନ ଗଠନର ସ୍ଥାୟୀ ପଦ୍ଧତି ଗ୍ରହଣ କରି ଜୈବ ଖୁସି ହାସଲ କରାଯାଇପାରିବ।
2: ପିଗ୍

0: ସ୍ୱାମୀନାଥନ ବିଶେଷ ଶବ୍ଦରେ କହିଥିଲେ, ଯଦି କୃଷି ଭୁଲ ହୁଏ ତେବେ ଅନ୍ୟ କିଛି ଠିକ ହୋଇପାରିବ ନାହିଁ। ଏହା ଆମ ସମସ୍ତଙ୍କୁ ମନେ ପକାଇବାର ଉପାୟ ଥିଲା ଯେ ପ୍ରଗତି ପରିବେଶର ମୂଲ୍ୟ ବିନିମୟରେ ନୁହେଁ, ବରଂ ଏହାର ସତର୍କ ସୁରକ୍ଷା ମାଧ୍ୟମରେ ଆସିବା ଉଚିତ। ଦୁଃଖର ବିଷୟ, 28 ସେପ୍ଟେମ୍ବର 2023 ଡକ୍ଟର ସ୍ୱାମୀନାଥଙ୍କୁ ଆମେ ହରାଇଥିଲୁ, ଏବଂ ଯଦିଓ ସେ ଆଉ ଆମ ସହିତ ଇହ ଜଗତରେ ନାହାନ୍ତି, ତାଙ୍କର ଐତିହ୍ୟ ଏବେ ସୁଦ୍ଧା ବଞ୍ଚିତ ରହିଛି। ସେ ଯେଉଁ ଆଦର୍ଶଗୁଡ଼ିକୁ ସମର୍ଥନ କରିଥିଲେ ସେସବୁ ଏମ୍ଏସ୍ ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ଏବଂ ତାଙ୍କ ଝିଅ ଡକ୍ଟର ସୌମ୍ୟା ସ୍ୱାମୀନାଥନ, ଯିଏ ବିଜ୍ଞାନ ପ୍ରତି ତାଙ୍କର ଆଗ୍ରହ ଏବଂ ଲୋକଙ୍କ ସେବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ବାଣ୍ଟିଥାନ୍ତି, ତାଙ୍କ ମାଧ୍ୟମରେ ବଜାୟ ରଖାଯାଇଛି।
1: ପ୍ରଫେସର ଏମ୍ଏସ୍ ସ୍ୱାମୀନାଥନଙ୍କୁ ଜନ୍ମଜୟନ୍ତୀ ପାଳନ କରିବା ସମୟରେ ଆମେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ, ଯାହାଙ୍କ ଜୀବନର କାର୍ଯ୍ୟ ପ୍ରମାଣିତ କରିଥିଲା ଯେ ଜଣେ ବ୍ୟକ୍ତିଙ୍କର ସମର୍ପଣ ଭାବ ଏକ ଜାତିର ଭାଗ୍ୟକୁ ପରିବର୍ତ୍ତନ କରିପାରିବ। ଶ୍ରୋତାବନ୍ଧୁ, ଏଇଟା ଥିଲା ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ। ଆଶା କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଆପଣମାନଙ୍କର ମନଛୁଆଁ ହୋଇପାରିଥିବ, ତେବେ ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବଲାଙ୍ଗୀର, ପିନ୍ 767001।
0: ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8114659464। ଆମକୁ ଇମେଲ୍ ମାଧ୍ୟମରେ ମଧ୍ୟ ଯୋଗାଯୋଗ କରିପାରିବେ। ଆମର ମେଲ୍ ଆଇଡ଼ିଟି ହେଲା airbalangir@gmail.com।
1: ତେବେ ଶ୍ରୋତାବନ୍ଧୁ, ଆପଣମାନଙ୍କ ମତାମତ ଅପେକ୍ଷାରେ ରହିଲୁ।
0: ନମସ୍କାର।

କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଏବେ ଶୁଣିବା ଦେବୀଦତ୍ତ ମହାନ୍ତିଙ୍କ ଲେଖାରୁ ନିବେଦିତା ଗାଇଥିବା ଆଲବମ୍ରୁ ଗୀତଟିଏ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶରତ ନାୟକ।

ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମର ଏଥର ପରବର୍ତ୍ତୀ କଣ୍ଠଶିଳ୍ପୀ ହେଉଛନ୍ତି ସୁବାସ ଦାସ। ଗୀତ ରଚନା ସୁରେନ୍ଦ୍ରନାଥ ସେଠୀ, ସଙ୍ଗୀତ ପ୍ରଶାନ୍ତ ପାଢ଼ୀ।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମର ଏଥର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ, ଗୀତ ଏବଂ ସଙ୍ଗୀତ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ।

0: ଏଇଠି ଶେଷ କରୁଛୁ ଓଡ଼ିଆ ଭକ୍ତିଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ପଙ୍କଜ ଜାଲ, ସୁବାସ ଦାସ, ମହାପାତ୍ର ମିନତି ଭଞ୍ଜ ଏବଂ କୁମାର ବାପି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:30। ଏଥର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକରୁ ରାଜ୍ୟସ୍ତରୀୟ ପ୍ରସାରଣରେ ଉଜ୍ଜ୍ୱଳ ଆମ ଦେଶ।
1: ଶୁଣନ୍ତୁ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ।

ବଣ ବଢିପାରନ୍ତି ନାହିଁ। ସେଥିପାଇଁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ଓ ପରିବେଶକୁ ସଫା ରଖିବା ଦାୟିତ୍ୱକୁ ନିଜ କର୍ତ୍ତବ୍ୟ ଭାବି କରିବା ଦରକାର। ଆଜିର ସମାଜରେ ସ୍ୱଚ୍ଛତାର ଗୁରୁତ୍ୱ ଦିନକୁ ଦିନ ବଢି ଚାଲିଛି। ଘର ଓ ପରିବେଶ ସଫା ରହିଲେ ଆମ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଅସଫା ସ୍ଥାନରୁ ବିଭିନ୍ନ ରୋଗ ସୃଷ୍ଟି ହୁଏ ଯାହା ମନୁଷ୍ୟ ଜୀବନକୁ ଅସ୍ତବ୍ୟସ୍ତ କରିପକାଏ। ସେଥିପାଇଁ ପ୍ରତ୍ୟେକ

ଇନ୍ଧନଶାଳା ଘରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏଠାରେ ସବୁବେଳେ ସଫା ସୁତରା ରଖିବା ଦରକାର। ଖାଦ୍ୟକୁ ଢାଙ୍କି ରଖିବା ଓ ବାସନ ପାତ୍ର ସଫା କରିବା ଦ୍ୱାରା ଜୀବାଣୁ ଦୂର ରହେ। ବାଥରୁମ୍ ଓ ଶୌଚାଳୟ ଆମର ପ୍ରତିଦିନ ସଫା କରିବା ଉଚିତ, କାହିଁକି ନା ଆମେ ସେ ସବୁବେଳେ ବ୍ୟବହାର କରିଥାଉ, କାରଣ ଏହା ଅସଫା ରହିଲେ ବହୁତ ରୋଗ ହୋଇପାରେ। ଘର ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଧ୍ୟ ଡେଙ୍ଗୁ ମଶା ମ୍ୟାଲେରିଆ ପରି ରୋଗ ହୋଇପାରେ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେଲେ ସେମାନେ ଭବିଷ୍ୟତରେ ଭଲ ଅଭ୍ୟାସ ଗଢି ଉଠନ୍ତି। ତେଣୁ ସମସ୍ତେ ମିଶି ଘର ଓ ପରିବେଶକୁ ସଫା ରଖିଲେ ସୁସ୍ଥ ସୁନ୍ଦର

0: ଜୀବାଣୁ ବଢିପାରେ ନାହିଁ। ତେଣୁ ପ୍ରତ୍ୟେକ ଲୋକଙ୍କର କର୍ତ୍ତବ୍ୟ ହେଉଛି ନିଜ ଘରକୁ ସଦା ସଫା ସୁଚିତ୍ରା ରଖିବା। ସଫା ଘରରେ ରହିଲେ ମନରେ ଶାନ୍ତି ଆସେ ଓ କାମ କରିବାର ଉତ୍ସାହ ମଧ୍ୟ ବଢେ। ଏହାପରେ ଘରକୁ ସଫା ରଖିବା ପାଇଁ ପ୍ରତିଦିନ ଝାଡୁ ପୋଛା କରିବା ଆବଶ୍ୟକ। ଧୂଳି ମାଟି ଜମି ରହିଲେ ଆଲର୍ଜି, ସର୍ଦି, ଶ୍ୱାସକଷ୍ଟ ପରି ସମସ୍ୟା ହୋଇପାରେ। ଅବ୍ୟବହୃତ ଜିନିଷ ବହୁଦିନ ଧରି ରଖିବା ଉଚିତ ନୁହେଁ, କାରଣ ଏଥିରେ ଧୂଳି ଓ ପୋକ ବଢିଥାଏ। ରନ୍ଧନଶାଳା ଘରର ହୃଦୟ ସହିତ ସମାନ। ଏଠାରେ ଖାଦ୍ୟ ପ୍ରସ୍ତୁତ ହୋଇଥିବାରୁ ଏହାକୁ ବିଶେଷ ଭାବେ ସଫା ରଖିବା ଆବଶ୍ୟକ। ରନ୍ଧା ଖାଦ୍ୟ ଢାଙ୍କି ରଖିବା ଉଚିତ। ଶୌଚାଳୟ ମଧ୍ୟ ପ୍ରତିଦିନ ସଫା କରିବା ଦରକାର। ଫିନାଇଲ କିମ୍ବା ଜୀବାଣୁନାଶକ ଦ୍ୱାରା ସଫା କଲେ ରୋଗ ଜୀବାଣୁ ନଷ୍ଟ ହୁଏ, ଏଥିପ୍ରତି ଧ୍ୟାନ ଦେବା ଉଚିତ। ଏହିପରି ଘର ଆମ ଜୀବନର ସବୁଠାରୁ ପ୍ରିୟ ସ୍ଥାନ। ଆମେ ଦିନର ବହୁତ ସମୟ ଘରେ କାଟିଥାଉ, ସେଥିପାଇଁ ଘରକୁ ସଫା ସୁତୁରା ରଖିବା ଅତ୍ୟନ୍ତ ଆବଶ୍ୟକ। ସଫା ଘରରେ ରହିଲେ ଆମ ଶରୀର ସୁସ୍ଥ ରହେ, ମନ ପ୍ରସନ୍ନ ହୁଏ ଓ ପରିବେଶ ମଧ୍ୟ ଶାନ୍ତ ଲାଗେ। ତେଣୁ ପ୍ରତ୍ୟେକ ଲୋକଙ୍କୁ ନିଜ ଘର ସଫା ରଖିବାରେ ସଚେତନ ହେବା ଦରକାର। ତେଣୁ ଆମେ ସବୁବେଳେ ନିଜ ଘରକୁ ସଫା ଓ ସୁନ୍ଦର ରଖିବାକୁ ଚେଷ୍ଟା କରିବା ଉଚିତ।
1: ଜାଣିଲେ ଯେ ଗୃହ କେମିତି ସଫା ରଖିବା ବା ଘର କେମିତି ସଫା ରଖିବା, ବର୍ତ୍ତମାନ ଆମେ ଜାଣିବା ଯେ ପରିବେଶ ସଫା ରଖିବାର ଉପାୟ କଣ?
0: ପରିବେଶ ସଫା ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସଫା ପରିବେଶରେ ରହିଲେ ଶରୀର ସୁସ୍ଥ ରହେ ଏବଂ ଚାରିପାଖ ସୁନ୍ଦର ଦେଖାଯାଏ। ଯଦି ପରିବେଶ ଅସଫା ରହେ ତେବେ ବିଭିନ୍ନ ରୋଗ ବ୍ୟାପିଥାଏ ଓ ଜୀବନ ଅସୁବିଧା ପୂର୍ଣ୍ଣ ହୁଏ। ସେଥିପାଇଁ ପରିବେଶ ସଫା ରଖିବା ପାଇଁ କିଛି ଭଲ ଅଭ୍ୟାସ ଅନୁସରଣ କରିବା ଦରକାର। ପ୍ରଥମେ କଚରା କେବେ ବି ରାସ୍ତା କିମ୍ବା ଖୋଲା ସ୍ଥାନରେ ଫିଙ୍ଗିବା ଉଚିତ ନୁହେଁ। ସବୁବେଳେ ଡଷ୍ଟବିନ୍ରେ କଚରା ପକାଇବା ଦରକାର। ପ୍ଲାଷ୍ଟିକ ବ୍ୟବହାର କମ୍ କରି କପଡ଼ା ବା କାଗଜର ବ୍ୟାଗ୍ ବ୍ୟବହାର କରିବା ଭଲ। ଘର ଓ ଚାରିପାଖରେ ପାଣି ଜମିବାକୁ ଦେବା ଉଚିତ ନୁହେଁ, କାରଣ ଏଥିରୁ ମଶା ବଢି ଡେଙ୍ଗୁ ଓ ମ୍ୟାଲେରିଆ ପରି ରୋଗ ହୋଇପାରେ। ଗଛ ଲଗାଣ କରିବା ପରିବେଶ ସୁରକ୍ଷାର ଏକ ମହତ୍ତ୍ୱପୂର୍ଣ୍ଣ ଉପାୟ। ଗଛ ଆମକୁ ଶୁଦ୍ଧ ବାୟୁ ଓ ପରିବେଶକୁ ସବୁଜ ରଖେ। ନଦୀ, ପୋଖରୀ କିମ୍ବା ରାସ୍ତାରେ ମଳମୂତ୍ର ବା କଚରା ଫିଙ୍ଗିବା ଉଚିତ ନୁହେଁ। ଯାନବାହନର ଧୂଆଁ କମ୍ କରିବା ପାଇଁ ଅଧିକ ସାଇକେଲ ବ୍ୟବହାର କରିବା ଭଲ। ଯେମିତି ଲୋକମାନଙ୍କ ମଧ୍ୟରେ ସ୍ୱଚ୍ଛତା ସଚେତନତା ବଢାଇବା ମଧ୍ୟ ଆବଶ୍ୟକ। ପିଲାମାନଙ୍କୁ ଛୋଟ ବେଳୁ ସଫା ସୁତୁରା ଶିକ୍ଷା ଦେବା ଉଚିତ। ସମସ୍ତେ ମିଶି ଯଦି ପରିବେଶ ସଫା ରଖିବାର ଚେଷ୍ଟା କରିବା ତେବେ ଆମ ସମାଜ ସୁନ୍ଦର ଓ ସୁସ୍ଥ ହୋଇ ଉଠିବ। ଯାନବାହନର ଧୂଆଁ ମଧ୍ୟ ପରିବେଶ ପ୍ରଦୂଷଣର ଏକ ବଡ କାରଣ। ସେଥିପାଇଁ ଅପରିହାର୍ଯ୍ୟ ନହେଲେ ଗାଡି ବ୍ୟବହାର କମ୍ କରିବା ଉଚିତ। ସାଇକେଲ ଚଳାଇବା କିମ୍ବା ସାଧାରଣ ଯାତାୟାତ ବ୍ୟବହାର କଲେ ବାୟୁ ପ୍ରଦୂଷଣ କମିଥାଏ। ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଅଧିକ ହର୍ନ ବା ଲାଉଡ ସ୍ପିକର ବ୍ୟବହାର ମଧ୍ୟ କମ୍ କରିବା ଆବଶ୍ୟକ। ଯେପରିକି ପରିବେଶ ସଫା ରଖିବା ପାଇଁ ସମାଜରେ ସଚେତନତା ବଢାଇବା ଅତ୍ୟନ୍ତ ଦରକାର। ସ୍କୁଲ, କଲେଜ ଓ ସମାଜରେ ସଫା ସୁତୁରା ଅଭିଯାନ କରାଗଲେ ଲୋକମାନେ ଅଧିକ ସଚେତନ ହେବେ। ସମସ୍ତେ ମିଶି ଯଦି ପରିବେଶ ସୁରକ୍ଷା ପାଇଁ କାମ କରିବା ତେବେ ଆମ ପୃଥିବୀ ସୁନ୍ଦର, ସବୁଜ ଓ ସୁସ୍ଥ ହୋଇ ରହିବ। ସ୍ୱଚ୍ଛତା ଆମକୁ ଶୃଙ୍ଖଳାବଦ୍ଧ ଓ ସଚେତନ ଜୀବନ ଜୀବନ୍ତ କରିବାକୁ ଶିଖାଏ। ପିଲାମାନଙ୍କୁ ଛୋଟବେଳୁ ସ୍ୱଚ୍ଛତାର ଶିକ୍ଷା ଦେବା ଦରକାର। ମହାତ୍ମା ଗାନ୍ଧୀ ଆମ ସ୍ୱଚ୍ଛତାକୁ ବହୁତ ଗୁରୁତ୍ୱ ଦେଇଥିଲେ। ତେଣୁ ଆମେ ସମସ୍ତେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅଂଶ କରି ସୁସ୍ଥ, ସୁନ୍ଦର ଓ ସୁଖମୟ ସମାଜ ଗଢିବା ଉଚିତ।
1: ଯା ହଉ ମ୍ୟାଡାମ, ଆଜି ଆପଣ ଆମେ କେମିତି ଘରର ସ୍ୱଚ୍ଛତା ରଖିବା ତା ସହିତ ପରିବେଶର ସ୍ୱଚ୍ଛତା କେମିତି ରଖିବା ଏସବୁ ସମ୍ପର୍କରେ ଆମ ଶ୍ରୋତାମାନଙ୍କୁ କହିଲେ। ସେଥିପାଇଁ ଆକାଶବାଣୀ ଜୟପୁର ତରଫରୁ ଆପଣଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ।
2: ଶୁଣୁଥିଲେ ଆକାଶବାଣୀ ଜୟପୁର କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଏହାକୁ ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଥିଲେ ସଞ୍ଜୀବନୀ ସୁଧା ପଟ୍ଟନାୟକ।

0: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି, କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ

0: ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର ଏବଂ ରାଜ୍ୟରେ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ହେବାକୁ ଥିବା ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। ଏହାସହ ସମୁଦ୍ରରେ ଦୀର୍ଘସ୍ଥାୟୀ ମତ୍ସ୍ୟପାଳନ ପାଇଁ ଅନୁମୋଦନ ପତ୍ର ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ସରକାର ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ମୂଲ୍ୟ ଶୃଙ୍ଖଳ, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଉଭା ହୋଇଛି ବୋଲି କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ଗୋପାଳନ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି। ଭୁବନେଶ୍ୱରଠାରେ ଓଡ଼ିଶାରେ ମତ୍ସ୍ୟଚାଷ ଓ ଆକ୍ୱା କଲଚର ଯୋଜନାର ସମୀକ୍ଷା କରି ଶ୍ରୀ ସିଂହ କହିଛନ୍ତି, ଓଡ଼ିଶାରେ 2025-26 ଆର୍ଥିକ ବର୍ଷରେ 1,70,000 ମେଟ୍ରିକ୍ ଟନ୍ ମତ୍ସ୍ୟ ଉତ୍ପାଦନ ହୋଇଛି। ଏହାଦ୍ୱାରା 1,600,000 ଅଧିକ ମତ୍ସ୍ୟଜୀବୀଙ୍କୁ ସହାୟତା ମିଳିପାରିଛି। ଏହାସହ ରାଜ୍ୟରେ 5,428 କୋଟି ସାମୁଦ୍ରିକ ଉତ୍ପାଦ ରପ୍ତାନୀ ହୋଇଛି। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ରାଜ୍ୟ ପାଇଁ 1,300 କୋଟିରୁ ଉର୍ଦ୍ଧ୍ୱ ମୂଲ୍ୟର ପ୍ରକଳ୍ପ ମଞ୍ଜୁର ହେବା ଦ୍ୱାରା ଓଡ଼ିଶାରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଛି। ଏହାସହ ଭିତ୍ତିଭୂମିର ବିକାଶ, ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏବଂ ଉତ୍ପାଦନ ପରବର୍ତ୍ତୀ ସୁବିଧା ମଧ୍ୟ ଉପଲବ୍ଧ ହୋଇଛି। ମତ୍ସ୍ୟ ଓ ମତ୍ସ୍ୟଜାତ ଉତ୍ପାଦର ରପ୍ତାନୀ ବୃଦ୍ଧି ପାଇଲେ ରାଜ୍ୟର ଅର୍ଥନୀତି ସୁଦୃଢ଼ ହେବ ବୋଲି ବୈଠକରେ ଶ୍ରୀ ସିଂ କହିଛନ୍ତି।
1: ଓଡ଼ିଶା ମେ ନିର୍ଯାତ ବଢ଼େଗା, ରୋଜଗାର କେ ଅବସର ପୈଦା ହୋଗେ, ଔର ଜୋ ହମାରେ ଫିଶର ମ୍ୟାନ ହେ ମଛୁଆରେ ହେ ଉନକି ଆୟ ମେ ବୃଦ୍ଧି, ଅଗର ଏକ୍ସପୋର୍ଟ ବଢ଼େଗା उनकी आय में भी वृद्धि होगी, राज्य सरकार के अर्थव्यवस्था में बहुत बड़ा योगदान होगा। उन्हें उड़ीसा के निर्यात को कैसे बढ़ा सके, लेकिन जो अंतरदेशीय उत्पादन है उसको हम लोग कैसे उसकी प्रजाति में परिवर्तित करके और हम लोग इनलैंड फिशरी से कैसे एक्सपोर्ट को आगे बढ़ा सकते हैं, उस पर मुख्य तौर पर आज चर्चा हुई है।
0: ବୈଠକରେ ଯୋଗଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାରେ ନୀଳ ଅର୍ଥନୀତି ସଂକଳ୍ପକୁ ସାକାର କରିବା ପାଇଁ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଗ୍ରାମାଞ୍ଚଳରେ ଉତ୍ପାଦିତ ହେଉଥିବା ମାଛକୁ ବିଦେଶକୁ ରପ୍ତାନୀ କରି ମତ୍ସ୍ୟଜୀବୀଙ୍କୁ ଆର୍ଥିକ ଭାବେ ସମୃଦ୍ଧ କରିବା ପାଇଁ ବୈଠକରେ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ଗଭୀର ସମୁଦ୍ରରେ ମାଛ ଉତ୍ପାଦନ ଯୋଜନାର ବିକାଶ ସହ ଯୁବବର୍ଗ ଓ ଷ୍ଟାର୍ଟଅପ୍ଗୁଡ଼ିକୁ ଆର୍ଥିକ ଅନୁଦାନ ଓ ଋଣ ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆଗାମୀ ବର୍ଷଗୁଡ଼ିକରେ ସାମୁଦ୍ରିକ ରପ୍ତାନୀକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ସହିତ ଓଡ଼ିଶାର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
2: ଓଡ଼ିଶାର ଗାଁ ଗଣ୍ଡାର ମାଛ ବିଦେଶକୁ ଏକ୍ସପୋର୍ଟ ହୋଇପାରିବ, ଏଠୁ କେବଳ ଖଣି ଖଦାନରୁ ଜିନିଷ ଯିବ ନାହିଁ, ଏଇଠୁ କୃଷି ଉତ୍ପାଦ ଜିନିଷ, ମତ୍ସ୍ୟ ଉତ୍ପାଦିତ ଜିନିଷ ବି ଭାଲ୍ୟୁ ଆଡେଡ୍ ହେଇକି ବିଦେଶକୁ ଯିବ। ଓଡ଼ିଶାର ଯୁବକମାନଙ୍କୁ, ଷ୍ଟାର୍ଟଅପ୍ ମାନଙ୍କୁ, ଉଦ୍ୟମୀ ମାନଙ୍କୁ ଆପଣମାନେ ଆଗକୁ ଆସନ୍ତୁ, ପ୍ରଧାନମନ୍ତ୍ରୀଜୀଙ୍କର ଇଏ ସ୍ୱପ୍ନକୁ ଓଡ଼ିଶା କେମିତି ଏକ୍ସପୋର୍ଟରେ ବଡ଼ ଯୋଡ଼ି ହେବା।
0: ରାଜ୍ୟରେ ଖୁବ୍ ଶୀଘ୍ର ପେସା ଆଇନ କାର୍ଯ୍ୟକାରୀ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ କ୍ୟାବିନେଟ୍ ବୈଠକରେ ପ୍ରସ୍ତାବ ଆଗତ କରାଯିବ। ପେସା ଆଇନ କାର୍ଯ୍ୟ କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଆଇନକୁ ଠିକ୍ ଭାବରେ ଲାଗୁ କରିବା ପାଇଁ ବିସ୍ତୃତ ଆଲୋଚନା କରାଯାଇଛି। ପେସା ଆଇନ ଲାଗୁ କରାଯିବା ପରେ ଏହାର ସଠିକ୍ କାର୍ଯ୍ୟକାରିତା ନେଇ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ରାଜ୍ୟ ବାହାରେ ଥିବା ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରି ଶ୍ରମ ବିଭାଗକୁ ପ୍ରଦାନ କରିବାକୁ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବିଭାଗୀୟ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ନିର୍ଦ୍ଦେଶ ଦେଇଛନ୍ତି। ବିନା ପଞ୍ଜୀକରଣରେ ବାହାର ରାଜ୍ୟକୁ ଶ୍ରମିକ ପଠାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ପ୍ରତ୍ୟେକ ଘରକୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଏବଂ ସ୍ଥାୟୀ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ନେଇ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର ଓ ରାଜ୍ୟ ଯୋଜନାର କାର୍ଯ୍ୟକାରିତା ଉପରେ ଆୟୋଜିତ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି,

0: ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସମେତ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନାରେ ସଂଯୋଗ କରାଯିବ। ପିଏମ୍ ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାରେ ପ୍ରତ୍ୟେକ ହିତାଧିକାରୀ ସୌରଶକ୍ତିର ସୁବିଧା ପାଇବା ସରକାରଙ୍କ ଲକ୍ଷ୍ୟ। ଏହି ଯୋଜନା ଅଧୀନରେ ସହରାଞ୍ଚଳରେ 1 କିଲୋୱାଟ୍ ବିଶିଷ୍ଟ ଛାତ ଉପରେ ସୌରଶକ୍ତି ପ୍ୟାନେଲ ସ୍ଥାପନ ପାଇଁ କେନ୍ଦ୍ର ପକ୍ଷରୁ 30,000 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ 25,000 ଟଙ୍କା ରିହାତି ପ୍ରଦାନ କରାଯାଉଛି। ହିତାଧିକାରୀଙ୍କୁ ମାତ୍ର 1,875 ଟଙ୍କା ବ୍ୟୟରେ ଏହି ସୁବିଧା ମିଳିବ। ଏହାଦ୍ୱାରା 24 ଘଣ୍ଟିଆ ବିଦ୍ୟୁତ୍ ସେବା ଉପଲବ୍ଧ ହେବା ସହ ବିଦ୍ୟୁତ୍ ବିଲ୍ ମଧ୍ୟ ହ୍ରାସ ପାଇବ। ରାଜ୍ୟର ସମସ୍ତ 4 ବିଦ୍ୟୁତ୍ ବିତରଣ କମ୍ପାନୀ ମାଧ୍ୟମରେ 3,708 କୋଟି ଟଙ୍କା ବ୍ୟୟରେ ଭୂତଳ କେବୁଲ୍ ବିଛାଯିବ, ଫଳରେ କାଳବୈଶାଖୀ ଓ ବାତ୍ୟା ସମୟରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହେବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି। ସୁଭଦ୍ରା ଶକ୍ତି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ସଶକ୍ତ ହୋଇପାରିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ରାଜ୍ୟରେ ଥିବା 6,10,000 ସ୍ୱୟଂ ସହାୟକ ଗୋଷ୍ଠୀରୁ 24,40,000 ମହିଳାଙ୍କୁ ଲକ୍ଷ୍ୟପତି ଦିଦି କରାଯାଇଛି। ଦକ୍ଷତା ଓ ନେତୃତ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେଇଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମର ନାମଲେଖା ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ଆସନ୍ତାକାଲିଠାରୁ 15 ତାରିଖ ପର୍ଯ୍ୟନ୍ତ ନାମଲେଖା ଜାରି ରହିବ। ସେହିଭଳି ରାଜ୍ୟରେ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ଆଜି ସଂଶୋଧିତ ସୂଚୀ ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ରବିବାର ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ। କେଜିରୁ ପିଜି ମାଗଣା ନାମଲେଖା ଘୋଷଣା ପରେ ଏହି ସଂଶୋଧିତ ସୂଚୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ସାମିଲ ଥିବା ଛାତ୍ରଛାତ୍ରୀମାନେ ଏହି ପର୍ଯ୍ୟାୟରେ ମଧ୍ୟ ଚଏସ୍ ଫିଲିଂ କରିପାରିବେ। ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀମାନେ samsodisha.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଆସନ୍ତା 20 ତାରିଖରେ ପ୍ରକାଶ ପାଇବ। ନବରଙ୍ଗପୁର ଜିଲ୍ଲାରେ ଅଗ୍ନି ନିରାପତ୍ତା ନିୟମର କଡ଼ାକଡ଼ି ପାଳନକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାସ୍ତରୀୟ ତଦାରଖ ଦଳ ଗଠନ କରାଯାଇଛି। ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ଚନ୍ଦ୍ର ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର, ଛାତ୍ରାବାସ, ଦକ୍ଷତା ବିକାଶ କେନ୍ଦ୍ର ଆଦି ବିଭିନ୍ନ ସ୍ଥାନରେ ଏହି ତଦାରଖ ଦଳ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିବେ। 7 ଦିନ ମଧ୍ୟରେ ଯାଞ୍ଚ କାର୍ଯ୍ୟ ଶେଷ କରି ସଂଶୋଧନମୂଳକ ପଦକ୍ଷେପ ସମ୍ପର୍କିତ ଏକ ସମନ୍ୱିତ ରିପୋର୍ଟ ଦାଖଲ କରିବେ। ହୀରାକୁଦ ନଦୀବନ୍ଧ ଜଳ ପରିଚାଳନା ନେଇ ସମ୍ବଲପୁର ଜିଲ୍ଲା ବୁର୍ଲାସ୍ଥିତ ଅଶୋକ ନିବାସଠାରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଆନ୍ତଃରାଜ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଛତିଶଗଡ଼ରେ ଥିବା ହୀରାକୁଦ ଜଳଭଣ୍ଡାରର ସରାଡ଼ି ଓ ସିଓରି ନାରାୟଣଠାରେ 2 ଗଜ୍ ଷ୍ଟେସନକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଛତିଶଗଡ଼ ସରକାରଙ୍କୁ ଆପତ୍ତିବିହୀନ ପ୍ରମାଣପତ୍ର ମଗାଯାଇଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ଗଜ୍ ଷ୍ଟେସନ ବ୍ୟାରେଜ୍ ବାହାରେ ରହୁଥିବାରୁ ହୀରାକୁଦ ଜଳଭଣ୍ଡାର ଜଳପ୍ରବାହର ସଠିକ୍ ତଥ୍ୟ ମିଳିପାରୁନାହିଁ। ବୈଠକରେ କେନ୍ଦ୍ରୀୟ ଜଳ ଆୟୋଗର ଅଧିକାରୀ, ଓଡ଼ିଶା ଓ ଛତିଶଗଡ଼ ଜଳସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ନିଷ୍କାସିତ ହେବାକୁ ଥିବା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଉପରେ ଆଲୋଚନା କରାଯାଇଥିଲା। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ପକ୍ଷରୁ ଆୟୋଜନ କରାଯିବ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡୱିୟା ଆଜି ଏହି ବିଷୟରେ ଘୋଷଣା କରିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଆଜିଠାରୁ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶା ଗସ୍ତରେ ଆସନ୍ତାକାଲି ଆସିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର କରିବେ ଉନ୍ମୋଚନ। ମତ୍ସ୍ୟ ଉତ୍ପାଦନର କେନ୍ଦ୍ରସ୍ଥଳୀ ଭାବେ ଓଡ଼ିଶା ଉଭା ହୋଇଛି କହିଲେ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ। ପିଏମ୍ ସୂର୍ଯ୍ୟଘର ଯୋଜନାକୁ ପିଏମ୍ ଆବାସ ଯୋଜନା ସହ ସଂଯୋଗ କରିବେ ରାଜ୍ୟ ସରକାର। ଏବଂ ଯୁକ୍ତ 3ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ଲାଗି ପ୍ରକାଶ ପାଇଲା ସଂଶୋଧିତ ସୂଚୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଶୁଣନ୍ତୁ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ପ୍ରକୃତିର ଅମୂଲ୍ୟ ବରଦାନ ଔଷଧୀୟ ବୃକ୍ଷ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ପ୍ରାଚୀନ କାଳରୁ ମାନବ ସଭ୍ୟତା ସହିତ ଜଙ୍ଗଲ ଏବଂ ବୃକ୍ଷଲତାର ଅତି ନିବିଡ଼ ସମ୍ପର୍କ ରହିଆସିଛି।

ପ୍ରକୃତି ଆମକୁ ଏଭଳି ଅନେକ ବୃକ୍ଷ ଉପହାର ଦେଇଛି ଯାହା କେବଳ ପରିବେଶକୁ ସନ୍ତୁଳିତ ରଖେ ନାହିଁ ବରଂ ମାରାତ୍ମକ ରୋଗରୁ ମଣିଷକୁ ରକ୍ଷା କରିବା ପାଇଁ ସଞ୍ଜୀବନୀ ସଦୃଶ କାମ କରେ। ଏହି ବୃକ୍ଷଗୁଡ଼ିକୁ ଆମେ ଔଷଧୀୟ ବୃକ୍ଷ ବୋଲି କହିଥାଉ। ଭାରତ ହେଉଛି ଆୟୁର୍ବେଦର ଜନ୍ମଭୂମି। ଆମର ବେଦ ପୁରାଣ ଆଦିରେ ବିଭିନ୍ନ ବୃକ୍ଷର ଔଷଧୀୟ ଗୁଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ମଧ୍ୟରେ କେତୋଟି ହେଉଛି ନିମ, ତୁଳସୀ, ଅଁଳା ଏବଂ ଅଶ୍ୱଗନ୍ଧା। ନିମକୁ ପ୍ରକୃତିର ଔଷଧ ଦୋକାନ ବୋଲି ଅଭିହିତ କରାଯାଇଥାଏ। ଏହାର ପତ୍ର, ଛାଲ ଏବଂ ମଞ୍ଜିରେ ଜୀବାଣୁନାଶକ ତଥା ଆଣ୍ଟିଫଙ୍ଗାଲ ଗୁଣ ରହିଛି ଯାହାକି ଚର୍ମ ରୋଗ ଏବଂ ରକ୍ତ ସଫା କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ସେହିଭଳି ପ୍ରତ୍ୟେକଟି ଭାରତୀୟଙ୍କ ଘରେ ପୂଜା ପାଉଥିବା ତୁଳସୀ ଗଛ କଫ, ଥଣ୍ଡା ଓ ଜ୍ୱର ଉପଶମ କରିବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଭିଟାମିନ୍ ସିର ଏକ ବଡ଼ ଉତ୍ସ ହେଉଛି ଅଁଳା, ଯାହା ହଜମ ପ୍ରକ୍ରିୟା, କେଶ ଏବଂ ଦୃଷ୍ଟିଶକ୍ତି ପାଇଁ ଅତ୍ୟନ୍ତ ଉପକାରୀ ସାବ୍ୟସ୍ତ ହୋଇଛି। ଶାରୀରିକ ଦୁର୍ବଳତାକୁ ଦୂର କରିବା ସହ ମାନସିକ ଚାପ ହ୍ରାସ ଏବଂ ଶରୀରରେ ସ୍ଫୁର୍ତ୍ତିକୁ ବଢ଼ାଇବାରେ ଅଶ୍ୱଗନ୍ଧା ଏକ ଉପଯୋଗୀ ଔଷଧ ଭାବେ ବ୍ୟବହାର କରାଯାଏ। ଓଡ଼ିଶାର ଗନ୍ଧମାର୍ଦ୍ଦନ ପାହାଡ଼, ଶିମିଳିପାଳ ଜଙ୍ଗଲ ଆଦି ଅଞ୍ଚଳରେ ଏଭଳି ବହୁ ଦୁର୍ଲଭ ଜଡ଼ିବୁଟି ଏବଂ ଔଷଧୀୟ ବୃକ୍ଷ ରହିଛି। ନିକଟରେ ପ୍ରକାଶିତ ଏକ ସୂଚନା ଅନୁଯାୟୀ କର୍କଟ ରୋଗର ପ୍ରତିଷେଧକ ପ୍ରସ୍ତୁତ କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜୈବ ପ୍ରଯୁକ୍ତି ଏବଂ ଜୈବ ସୂଚନା ବିଜ୍ଞାନ ବିଭାଗ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛି। ଗନ୍ଧମାର୍ଦ୍ଦନରୁ ସଂଗୃହୀତ କେତୋଟି ଉଦ୍ଭିଦକୁ ମନୋନୀତ କରାଯିବା ସହ ଏହାର ଉପଯୋଗ ମାଧ୍ୟମରେ କ୍ୟାନ୍ସର ରୋଗକୁ ପ୍ରତିହତ କରିବା ପାଇଁ ଏକ ଫର୍ମୁଲାର ବିକାଶ କରାଯାଇଛି। ଏପରିକି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାଗାରରେ କ୍ୟାନ୍ସର କୋଷଗୁଡ଼ିକ ଉପରେ ଏହାର ପ୍ରଭାବକୁ ଯାଞ୍ଚ କରାଯାଇଛି। ଏହାପରେ ମୂଷା ଉପରେ ମଧ୍ୟ ପ୍ରାଥମିକ କ୍ଲିନିକାଲ ଟେଷ୍ଟ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି। ଏହାର ଆଶାଜନକ ଫଳାଫଳ ମିଳୁଛି। ମାନବ ଶରୀରରେ ପ୍ରକୃତିରୁ ପ୍ରସ୍ତୁତ ଏହି ଔଷଧର ପରୀକ୍ଷାମୂଳକ ଉପଯୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବିଭାଗ କହିଛି। ଏପର୍ଯ୍ୟନ୍ତ ହୋଇଥିବା ପରୀକ୍ଷଣରୁ ଔଷଧ ପାର୍ଶ୍ୱ ପ୍ରତିକ୍ରିୟା ଶୂନ୍ୟ ଥିବା ଜଣାପଡ଼ିଛି। କ୍ୟାନ୍ସର ରୋଗରୁ ସୁସ୍ଥତା ପାଇଁ ପ୍ରଚଳିତ କେମୋଥେରାପି ଚିକିତ୍ସାରେ ସୁସ୍ଥ କୋଷ ପ୍ରଭାବିତ ହେଉଥିବା ବେଳେ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ଏହି ପ୍ରାକୃତିକ ଔଷଧ କେବଳ କ୍ୟାନ୍ସର କୋଷ ଉପରେ ପ୍ରଭାବ ବିସ୍ତାର କରିବା ରୋଗ ନିରାକରଣ ଦିଗରେ ସମ୍ଭାବନା ସୃଷ୍ଟି କରିଛି। ଏଥିରୁ ଏହା ପ୍ରତୀୟମାନ ହୁଏ ଯେ ପ୍ରକୃତି ହିଁ ମଣିଷକୁ ସୁସ୍ଥ ରଖିବାରେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ବର୍ତ୍ତମାନର ଆଧୁନିକ ଯୁଗରେ ଏଲୋପ୍ୟାଥିକ ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ରହିଥିବା ଯୋଗୁଁ ବିଶ୍ୱବ୍ୟାପୀ ପ୍ରାକୃତିକ ଚିକିତ୍ସା ପ୍ରତି ଲୋକଙ୍କର ଆଗ୍ରହ ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ବିଶ୍ୱର ପ୍ରାୟ 80% ଲୋକ ପ୍ରାଥମିକ ସ୍ୱାସ୍ଥ୍ୟ ରକ୍ଷା ପାଇଁ ପାରମ୍ପରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ଦେଶରେ ଔଷଧୀୟ ବୃକ୍ଷଗୁଡ଼ିକର ସଂରକ୍ଷଣ ପାଇଁ ସରକାର ବହୁମୁଖୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଅଧୀନରେ ରାଷ୍ଟ୍ରୀୟ ଔଷଧୀୟ ଉଦ୍ଭିଦ ବୋର୍ଡ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ସେଥିମଧ୍ୟରେ ଔଷଧୀୟ ବୃକ୍ଷରାଜିର ସଂରକ୍ଷଣ, ଏହାର ଚାଷ ଏବଂ ବ୍ୟାପକ ବଜାର ବ୍ୟବସ୍ଥା ଅନ୍ତର୍ଭୁକ୍ତ। ପ୍ରାକୃତିକ ପରିବେଶ ମଧ୍ୟରେ ଔଷଧୀୟ ବୃକ୍ଷଗୁଡ଼ିକୁ ସୁରକ୍ଷିତ ରଖିବା ଲକ୍ଷ୍ୟ ନେଇ ଦେଶବ୍ୟାପୀ 115ରୁ ଅଧିକ ଔଷଧୀୟ ବୃକ୍ଷ ସଂରକ୍ଷଣ ଅଞ୍ଚଳ ପ୍ରତିଷ୍ଠା କରାଯାଇଛି। କୃଷି ମନ୍ତ୍ରଣାଳୟର ମିଶନ ଫର୍ ଇଣ୍ଟିଗ୍ରେଟେଡ୍ ଡେଭଲପ୍ମେଣ୍ଟ ଅଫ୍ ହର୍ଟିକଲଚର ଯୋଜନା ଅଧୀନରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଅଶ୍ୱଗନ୍ଧା, ଶତାବରୀ, ତୁଳସୀ ଆଦି ଚାଷ କରିବା ପାଇଁ 40-50% ପର୍ଯ୍ୟନ୍ତ ସବସିଡି ପ୍ରଦାନ କରାଯାଉଛି। ଚାଷୀ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଯୋଗାଯୋଗକୁ ଅଧିକ ବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଇ ଚରକ ମୋବାଇଲ୍ ଆପ୍ ଏବଂ ୱେବ୍ ପୋର୍ଟାଲକୁ କାର୍ଯ୍ୟକ୍ଷମ କରାଯାଇଛି। ବିଭିନ୍ନ ଆଞ୍ଚଳିକ ଭାଷାରେ ଏହା ଉପଲବ୍ଧ ରହିଛି। ଏପରିକି ଜନସାଧାରଣ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବିଦ୍ୟାଳୟ ଓ ସର୍ବସାଧାରଣ ସ୍ଥାନମାନଙ୍କରେ ଔଷଧୀୟ ବଗିଚା ପ୍ରସ୍ତୁତ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଔଷଧୀୟ ବୃକ୍ଷଲତା ହେଉଛି ଆମର ଐତିହ୍ୟ ଏବଂ ଭବିଷ୍ୟତର ସୁରକ୍ଷା କବଚ। ସେଗୁଡ଼ିକର ମୂଲ୍ୟ ବୁଝିବା ସହ ସଂରକ୍ଷଣ ନେଇ ଆସନ୍ତୁ ସଂକଳ୍ପବଦ୍ଧ ହେବା।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ। ସାଇବର ଠକେଇ ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ ତରଫ ମୂଲ ହେଲା ଇ0 FIR ବ୍ୟବସ୍ଥା। ହୀରାକୁଦ ଜଳ ପରିଚାଳନାକେ ନେଇକରି ସମ୍ବଲପୁରଠାରେ ହେଇଛେ ଆନ୍ତଃ ରାଜ୍ୟ ବୈଠକ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଆଉ ରହିଲା 8 ଦିନ, ଶେଷ କ୍ଷେପେ ପହଞ୍ଚିଲା ପ୍ରସ୍ତୁତି। ଆଉର୍ ହୀରାକୁଦ ଜଳଭଣ୍ଡାରନୁ ଆଇବାକାଲି ଛଡ଼ାଯିବା ଇ ବଛରର ପହେଲା ବର୍ଡ ପ୍ୟାନ୍। ଏଥର ପୁରା ଖବର। ଶକ୍ତି କ୍ଷେତ୍ରଥି ସୁଧାର ସୁରକ୍ଷା ଆଉ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଯୋଜନାର କାର୍ଯ୍ୟକାରିତା ଉପରେ ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କର ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ଅକ୍ଷୟ ଶକ୍ତି ଆଉ ସୁଲଭ ଘର ଉପରେ ଜୋର ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂ ଦେଓ ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ବୋଲି ଘୋଷଣା କରିଛନ୍। ଇ ଯୋଜନା ଅଧୀନଥି ସହରାଞ୍ଚଳନ ଛାତ ଉପରେ 1 kW ସୌର ପ୍ୟାନେଲ ସ୍ଥାପନା ଲାଗି କେନ୍ଦ୍ର ତରଫୁ 30,000 ଟଙ୍କା ଆଉ ରାଜ୍ୟ ସରକାରଙ୍କ ତରଫୁ 25,000 ଟଙ୍କାର ସବସିଡି ସାହାଯ୍ୟ ଦିଆଯାଉଛି। ହିତାଧିକାରୀମାନଙ୍କୁ 1875 ଟଙ୍କା ଖର୍ଚ୍ଚାଥି ଇ ସୁବିଧା ମିଳିବା। ବୈଠକଟି ଗୃହ ଆଉ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ଶକ୍ତି ଆଉ ବିଦ୍ୟୁତ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇଆଇଏମ୍ ସମ୍ବଲପୁରଠାରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ସୁଭଦ୍ରା ଶକ୍ତି ଜରିଏ ମହିଳାମାନେ କେନ୍ତାକରି ଆତ୍ମନିର୍ଭରଶୀଳ ହେବେ ଆଉ ଇ ଦିଗେ ରାଜ୍ୟ ସରକାରଙ୍କର ଭିଜନ ବାବଦେ ମହିଳାମାନଙ୍କୁ ଉଦ୍ବୋଧନ ଦେଇଛନ୍। ସମ୍ମିଳନୀଟି ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା ଜିଲ୍ଲାର ବ୍ଲକସ୍ତରୀୟ ମହାସଂଘ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ରାଜ୍ୟ ଥିବାର 6,10,000 ସ୍ୱୟଂ ସହାୟକ ଗୋଷ୍ଠୀର 26,40,000 ମହିଳାଙ୍କୁ ଲକ୍ଷ୍ୟପତି ଦିଦି ବନାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ସାଇବର ଆର୍ଥିକ ଠକେଇ ମାମଲାର ତୁର୍ତ୍ତି ପଞ୍ଜୀକରଣ ଆଉ ତଦନ୍ତ ଆଉ ଇଥି ଶିକାର ହୋଇଥିବା ଲୁକର ମାମଲାର ସମାଧାନ ଦିଗେ ଓଡ଼ିଶା ପୁଲିସ ତରଫୁ ଆଜି ଇ0 FIR ବ୍ୟବସ୍ଥା ମୁଲ କରାଯାଇଛି। କଟକ ରାଜ୍ୟ ପୁଲିସ ମୁଖ୍ୟାଳୟନ ହୋଇଥିବାର କାର୍ଯ୍ୟକ୍ରମକେ ପୁଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରିକରି କହିଛନ୍, ସାଇବର ଅପରାଧର ମୁକାବିଲା ଲାଗି ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସବୁନୁଜହ ବ୍ୟବହାର କରାଯିବା। ସାଇବର ଆର୍ଥିକ ଠକେଇର ଶିକାର ହୋଇଥିବା ଲୋକ ଡେରି ନାଇଁ କରି 1930 ଜଲ୍ଦି ଅଭିଯୋଗ କରବାର୍କେ ଶ୍ରୀ ଖୁରାନିଆ ଅନୁରୋଧ କରିଛନ୍। ନୂଆ ବ୍ୟବସ୍ଥା ଅନୁସାରେ 10,00,000 ଟଙ୍କା କି ତାର ଅତକା ସାଇବର ଆର୍ଥିକ ଠକେଇ ବାବଦ ଅଭିଯୋଗ 1930 ପଞ୍ଜୀକୃତ ହେଲେ ସ୍ୱୟଂଚାଳିତ ଭାବେ ଇ0 FIR କରାଯାଇପାରବା। ତାର ଉତ୍ରୁ ଅପରାଧ ଶାଖାର ସାଇବର ପୁଲିସ ଷ୍ଟେସନକେ ଇଟା ପଠାଯିବା। ପ୍ରାଥମିକ ଯାଞ୍ଚ ଉତ୍ରୁ ସାଇବର ପୁଲିସ ଷ୍ଟେସନ

0: ନିୟମିତ ଏଫ୍ଆଇଆର୍ ପଞ୍ଜୀକରଣ କରିକିରି ତଦନ୍ତ ମୂଲ କରବା ବୋଲି ଶ୍ରୀ ଖୁରାନିଆ କହିଛନ୍। ରାଜ୍ୟ ପୁଲିସ୍ ବିଭାଗଟି ପାଖାପାଖି 33,000 ପଦବୀ ଖାଲି ପଡ଼ିଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କହିଛନ୍। ଜନସଂଖ୍ୟା ତୁଳନାଥି ଓଡ଼ିଶା ପୁଲିସ୍ ଥି ମାନବ ସମ୍ବଳ କମ୍ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱଥି ଗଲା 2 ବର୍ଷରେ 17,000 ନୂଆ ପଦବୀ ତିଆରି କରାଯାଇଛି। ଖାଲି ଥିବାର ସବୁ ପଦବୀମାନଙ୍କୁ ଖୁବ୍ ଜଲ୍ଦି ପୂରା କରାଯିବା ବୋଲି ଶ୍ରୀ ଖୁରାନିଆ କହିଛନ୍। ଭୁବନେଶ୍ୱର ପୂର୍ବତଟ ରେଲପଥ ମୁଖ୍ୟାଳୟନ ଛତିଶଗଡ଼ ଆଉ ଓଡ଼ିଶା ଉପକ୍ଷେତ୍ର ଆଉ ରାଜ୍ୟ ଶ୍ରମିକ ବୋର୍ଡ ଦେଖରେଖଥି ଆଇବା ଶୁକ୍ରବାର ଦିନ ଗୋଟିଏ ରକ୍ଷା ପେନ୍ସନ୍ ସମାଧାନ ଶିବିର କରାଯିବା। ରାଜ୍ୟ ରହୁଥିବା ପ୍ରତିରକ୍ଷା ପେନ୍ସନ୍ ଭୋଗୀମାନଙ୍କର ପେନ୍ସନ୍ ବାବଦ ଅଭିଯୋଗର ସମାଧାନ ଲାଗି ଏହି ଶିବିରର ଆୟୋଜନ କରାଯାଉଛି। ପ୍ରତିରକ୍ଷା ପେନ୍ସନ୍ ଭୋଗୀମାନେ ଜରୁରୀ ଦସ୍ତାବେଜ ସହିତ ରେଲ ମୁଖ୍ୟାଳୟନ ଉପସ୍ଥିତ ରହିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ 2 ପାଠ୍ୟକ୍ରମଟି ନାଁ ଲେଖା ଲାଗି ଆଜି ପହିଲା ଖେପ ମେଧା ତାଲିକା ବାହାରିଛି। ଆଇବା କାଲିଠାନୁ 15 ତାରିଖ ତକ ନାଁ ଲେଖା ଚାଲିବା। ଏହି ଖେପେ ବିଜ୍ଞାନ ବିଭାଗ ଲାଗି 93.4%, ବାଣିଜ୍ୟ ବିଭାଗ ଲାଗି 82.4%, କଳା ବିଭାଗ ଲାଗି 81% କଟ୍ ଅଫ୍ ମାର୍କ ଧାରିଜ କରାଯାଇଛି। ଆବେଦନ କରିଥିବାର 4,61,000 ଛାତ୍ରଛାତ୍ରୀଙ୍କ ଭିତରୁ 4,29,000 ନାଁ ଲେଖାବାର ଲାଗି ବଛା ହୋଇଛନ୍। ଉଚ୍ଚଶିକ୍ଷା ବିଭାଗ ତରଫରୁ ରାଜ୍ୟ ଯୁକ୍ତ 3 ପହିଲା ଖେପ ନାଁ ଲେଖା ଲାଗି ସଂଶୋଧିତ ସୂଚୀ ବାହାର କରାଯାଇଛି। କେଜି ନୁ ପିଜି ତକ ମାହାଲିଆ ନାଁ ଲେଖା ଘୋଷଣା ହେବାର ଉତ୍ତରୁ ଏହି ସଂଶୋଧିତ ଟାଇମ୍ଲାଇନ୍ ବାହାରିଛି। ଯେନ୍ ଛାତ୍ରଛାତ୍ରୀମାନେ ଆଗୁନୁ ପହିଲା ଖେପ ନାଁ ଲେଖା ପ୍ରକ୍ରିୟାଥି ସାମିଲ ହୋଇଥିଲେ ସେମାନେ ଆଜିଠାନୁ 12 ତାରିଖ ତକ ଫେର ଘାଏ ଚଏସ୍ ଫିଲିଂ କରିପାରିବେ। ଓଟିପି ଭେରିଫିକେସନ୍ ଜରିଏ ଏହି ସଂଶୋଧିତ ସୁଯୋଗର ଲାଭ ଉଠାଇପାରିବେ। ସବିଶେଷ ତଥ୍ୟ ଲାଗି ଛାତ୍ରଛାତ୍ରୀମାନଙ୍କୁ ସାମ୍ସ ପୋର୍ଟାଲ୍ ଦେଖିବାରକେ ବିଭାଗ ତରଫରୁ କୁହାଯାଇଛି। ସେନ୍ତା 2 ନମ୍ବର ଖେପ୍ ମେରିଟ୍ ଲିଷ୍ଟ ଜୁଲାଇ 20 ତାରିଖ ବାହାରିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ହୀରାକୁଦ ଜଲ ପରିଚାଳନାକେ ନେଇକରି ସମ୍ବଲପୁର ବୁର୍ଲା ନଥିବାର ଅଶୋକ ନିବାସଠାରେ ଓଡ଼ିଶା ଆଉ ଛତିଶଗଡ଼ ଭିତରେ ଆନ୍ତଃରାଜ୍ୟ ବୈଠକ ହୋଇଯାଇଛି। ବୈଠକଟି କେନ୍ଦ୍ରୀୟ ଜଲ ଆୟୋଗର ଅଧିକାରୀ, ଓଡ଼ିଶା ଆଉ ଛତିଶଗଡ଼ ଜଲ ସମ୍ପଦ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିକରି ଆଇବାକାଲି ହୀରାକୁଦ ଜଲଭଣ୍ଡାରନୁ ଛଡ଼ା ହେବାରକେ ଥିବାର ଏ ବଛରର ପହିଲା ବୟଡ଼ ପାନ୍ ବାବଦେ ଆଲୋଚନା କରିଛନ୍। କଲମା ବ୍ୟାରେଜର 61 ଗେଟ୍ ଖୋଲାଯାଇଥିବାର ବେଳେ 5 ଗେଟ୍ ବନ୍ଦ କରାଯାଇଛି। ବୈଠକ ବାବଦେ ଛତିଶଗଡ଼ ଜଲ ସମ୍ପଦ ବିଭାଗର ପ୍ରଣୟ ପାଲ କହିଛନ୍।
1: दूसरे स्टेट एक दूसरे को कैसे कोऑर्डिनेट करेंगे उसके लिए बैठक था कि अचानक बारिश होने से किस तरह से एक दूसरे को सहयोग करना है ताकि लोगों को उसमें प्रॉब्लम ना हो, लोगों के जनधन के हानि ना हो, उससे बचने के उपाय हो। ये एक रूटीन बैठक रहता है, हर मानसून में होता है और 2 बार होता है। वहां से जो रिलीज होता है वाटर का, उसका जो जानकारी समय पे मिले, तो उसमें ये देखा गया कि ऑनलाइन में सिस्टम में भी है जो कि वेबसाइट में अपडेटेड रहता है।
0: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକେ ଆଉ 8 ଦିନ ବାକି ରହିଥିବାର ବେଳେ ରଥ ତିଆରି କାମ ଶେଷ କ୍ଷେପେ ପହଞ୍ଚିଛି। ଶ୍ରୀବିଗ୍ରହମାନଙ୍କୁ ସ୍ୱାଗତ କରିବା ଲାଗି ବଡ଼ଦାଣ୍ଡକେ ଅତି ସୁନ୍ଦର ଭାବେ ସଜାଯାଇଛି। ମହାପ୍ରଭୁମାନଙ୍କର 3 ରଥର ରଙ୍ଗଚିତ୍ର କାମ ଶେଷ କ୍ଷେପେ ପହଞ୍ଚିଛି। ସିଆଡ଼େ ଦର୍ଜି ସେବକମାନେ ରଥ କପଡ଼ା କଟା ଆଉ ସିଲେଇ କାମ ଆଉ ହଂସପଟା ବାଡ଼ିଆ କାମ ଆଜି କରୁଛନ୍। ତାର ଉତରୁ କଲସ ଉଠାଯିବାର ସହିତ ଠେକେରା ବାଡ଼ ଆଉ କନମୁଣ୍ଡିଥି ପିତଲ ଛାଉଣି କରାଯିବା। ଇତାର ଭିତରେ 3 ରଥର ମହାରଣା ସେବକମାନେ 10 ଲେଖା ରଥମୋଡ଼ ଚକା ଫାଲି ତିଆର କାମ ଶେଷ କରିଛନ୍। ସିଆଡ଼େ ଶ୍ରୀମନ୍ଦିର ଅଣସର ଘରେ ମହାପ୍ରଭୁମାନଙ୍କର ଗୁପ୍ତ ସେବା ଭିଲ ଚାଲୁଛି। ଷଷ୍ଠୀ ତିଥିନୁ ମୂଲ ହୋଇଥିବାର ଓଷୋ ଲାଗି ନୀତି ଆଇବା 9ମୀ ତିଥି ତକ ଚାଲିବା। ଜର୍ନୁ ଭଲେକିରି ମହାପ୍ରଭୁମାନେ ଅଷାଢ଼ ମାସର ଉଜ୍ଜଲ ପଖର ଦ୍ୱିତୀୟା ତିଥି ଅବସରରେ ରଥଯାତ୍ରାଥି ମାଉସୀ ମା ଘରକେ ଯିବେ। ରଥଯାତ୍ରା ଆଗନୁ ଆଜି 2 ନମ୍ବର ଦିନେ ପୁରୀ ରେଲ ଷ୍ଟେସନର ମକ୍ଡ୍ରିଲ କରାଯାଇଛି। ଓଡ୍ରାଫ, ଅଗ୍ନିଶମ, ଜିଆର୍ପି, ଆର୍ପିଏଫ୍, ଏସ୍ଟିୟୁ ଆଉ ଜିଲ୍ଲା ପ୍ରଶାସନ ମିଶିକିରି ମକ୍ଡ୍ରିଲ କରିଛନ୍। ଆତଙ୍କବାଦୀ ଆକ୍ରମଣକେ ଅଟକାବାରଟା ଇତାର ମୂଲ ଉଦ୍ଦେଶ୍ୟ ଆଏ। ରାଜ୍ୟ ସଡ଼କ ଦୁର୍ଘଟଣାକେ କମ୍ କରବାର, ଲୋକର ସୁରକ୍ଷାକେ ସୁନିଶ୍ଚିତ କରବାର ଲକ୍ଷ୍ୟ ନେଇକରି ମୂଲ ହୋଇଥିବାର ଗାଡ଼ି ଫିଟନେସ୍ ଯାଞ୍ଚ କାମର 2 ନମ୍ବର ଦିନ ତକ ପରିବହନ ବିଭାଗ ତରଫରୁ 3,057 ଗାଡ଼ିର ଯାଞ୍ଚ କରାଯାଇଛି। ଫିଟନେସ୍ ଆଉ ପଞ୍ଜୀକରଣ ନାଇଥିବାର 478 ଗାଡ଼ି ଇ ଚାଲାଣ ସହିତ ପରମିଟ୍ ନାଇଥିବାର 172 ଗାଡ଼ିର ଭିଲ୍ ଚାଲାଣ କଟାଯାଇଥିବାର ବିଭାଗ ତରଫରୁ କୁହାଯାଇଛି। ରାଜ୍ୟ ସଡ଼କ ସୁରକ୍ଷା ବ୍ୟବସ୍ଥାକେ ବରକସ କରିବା ଲାଗି ପୁଲିସ୍ ପ୍ରଶାସନ ସହିତ ତାଲମେଲ ରଖିକରି ପରିବହନ ବିଭାଗ ତରଫରୁ ବାହନ ଆଉ ଇ ଚାଲାଣ ଡ୍ୟାସ୍ବୋର୍ଡଥି ଆଲର୍ଟ ବ୍ୟବସ୍ଥା କରାଯାଇଛି। ବୌଦ୍ଧ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକଟି ଟ୍ରାଫିକ୍ ନିୟମ ମାନବାର ଆଉ ଗାଡ଼ି

ମାସ୍କେ ଅତକା କଡ଼ାକଡ଼ି କରବାର୍ ଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ପରିବହନ, ପୁଲିସ, ଅବକାରୀ ଆଉ ଅଲଗା ବିଭାଗ ନିଜର ଭିତରେ ତାଲମେଲ ରଖିକିରି ତାକେ ପାଳନ କରବାର୍କେ ବୈଠକଟି ଆଲୋଚନା କରାଯାଇଛି। ବୌଦ୍ଧ ଜିଲ୍ଲାର 77 ନମ୍ବର ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଖାସ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ବନ ବିଭାଗ ଅଧିକାରୀମାନେ ଯୋଗ ଦେଇକରି ପରିବେଶ ସୁରକ୍ଷା ଆଉ ଭବିଷ୍ୟତ ପିଢ଼ିର ସୁରକ୍ଷିତ ଜୀବନ ଲାଗି ବହୁତଟେ ଗଛ ଲଗାବାରଟା ଇ ସମୟର ଆହ୍ୱାନ ହେ ବୋଲି କହିଛନ୍। ଉପରମୁଣ୍ଡେ ଜବର ବର୍ଷା ହେବାନୁ ହୀରାକୁଦ ଜଲଭଣ୍ଡାରର ଜଳସ୍ତର ବଢ଼ବାରକେ ଲାଗିଛି। ଇତାକେ ନଜରଥି ରଖିକରି ହୀରାକୁଦ ଜଲଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫୁ ଆଇବାକାଲି ସକାଳର 11 ବଜେ ଇ ବଛରର ପହେଲା ବୟଡ ପାଇଁ ଛଡ଼ାଯିବା। ଏଥିଲାଗି 12 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଡେମ୍ କର୍ତ୍ତୃପକ୍ଷଙ୍କ ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଗେଟ୍ ଖୁଲବାର ବେଲ୍କେ ମହାନଦୀ ଭିତରକେ ଯେନ୍ତା କେହି ନାଇଁ ଯିବେ ସେଥିଲାଗି ସତର୍କ କରାଯାଇଛି। ପାଣିପାଗ, ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ତାକେ ଲାଗିକରି ଥିବାର ଉତ୍ତର ଓଡ଼ିଶା ପଶ୍ଚିମବଙ୍ଗ ସମୁଦ୍ର ଖଣି ନ ହୋଇଥିବାର ଅବପାତ ଦୁର୍ବଳ ହେବାର ଉତ୍ତରୁ ରାଜ୍ୟ ବର୍ଷା କମିଛି। ଆଜିଠାନୁ ଆଇବା 12 ତାରିଖ ତକ ରାଜ୍ୟର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଶେଷେ ମୁଖିଆ ଖବର ଫେରିଘାଏ, ପିଏମ୍ ସୂର୍ଯ୍ୟଘର ଯୋଜନାକେ ପିଏମ୍ ଆବାସ ଆଉ ରାଜ୍ୟ ଗୃହ ଯୋଜନା ସାଙ୍ଗେ ଯୋଡ଼ାଯିବା ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ। ସାଇବର ଠକେଇ ମାମଲାର ତୁର୍ତ୍ତି ସମାଧାନ ଲାଗି ଓଡ଼ିଶା ପୁଲିସ ତରଫୁ ମୂଲ ହେଲା E0 FIR ବ୍ୟବସ୍ଥା। ହୀରାକୁଦ ଜଲ ପରିଚାଳନାକେ ନେଇକରି ସମ୍ବଲପୁର ଠାନେ ହେଇଛେ ଆନ୍ତଃ ରାଜ୍ୟ ବୈଠକ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ଆଉ ରହିଲା 8 ଦିନ, ଶେଷ କ୍ଷେପେ ପହଞ୍ଚିଲା ପ୍ରସ୍ତୁତି। ଆଉ ହୀରାକୁଦ ଜଲଭଣ୍ଡାରନୁ ଆଇବାକାଲି ଛଡ଼ାଯିବା ଇ ବଛରର ପହେଲା ବୟଡ଼ ପାଇଁ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ।

0: ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା, ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8ଟି ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଦେଶର ଅଧିକାଂଶ ଭାଗରେ ଏବେ ଭଲ ପରିମାଣର ବର୍ଷା ହୋଇଛି, ଫଳରେ ସ୍ୱଳ୍ପ ବୃଷ୍ଟିପାତ ଜିଲ୍ଲାଗୁଡ଼ିକର ସଂଖ୍ୟା 262ରୁ 178କୁ ହ୍ରାସ ପାଇଛି। ନୂଆଦିଲ୍ଲୀରେ ଏଲ୍ନିନୋର ସମ୍ଭାବ୍ୟ ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଜୁନ୍ ମାସରେ 33% ବର୍ଷା କମ୍ ହୋଇଥିବାବେଳେ ଜୁଲାଇ ମାସରେ ମୌସୁମୀ ପ୍ରଭାବ ଯୋଗୁଁ ବର୍ଷାର ପରିମାଣ ବୃଦ୍ଧି ପାଇଛି, ଫଳରେ ମୋଟାମୋଟି ବର୍ଷା ଅଭାବ 24% ହ୍ରାସ ପାଇଛି ବୋଲି ଶ୍ରୀ ଚୌହାନ କହିଛନ୍ତି।
1: जो कृषि की परिस्थितियां पैदा हो रही है उस पर लगातार हमारी नजर है और हर मंगलवार को मैं इसकी गहराई से समीक्षा करता हूं। जून के महीने में 33% बारिश कम हुई थी, लेकिन जुलाई ने थोड़ा कवर किया है और कल तक 24% बारिश कम हुई है। अभी हाल में 3-4 दिनों में देश के कई हिस्सों में बारिश हुई है, कई राज्यों में बारिश हुई है।
0: ଶ୍ରୀ ଚୌହାନ କହିଛନ୍ତି କେନ୍ଦ୍ର ସରକାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ, ଉତ୍ତରପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ, ବିହାର, ଝାଡ଼ଖଣ୍ଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ବର୍ଷା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଚଳିତ ମାସରେ ବର୍ଷାର ପରିମାଣ ଆହୁରି ଅଧିକ ବୃଦ୍ଧି ପାଇପାରେ ବୋଲି ଶ୍ରୀ ଚୌହାନ ଆସ୍ଥା ପ୍ରକଟ କରିଛନ୍ତି, ଫଳରେ ଖରିଫ୍ ଚାଷ ମଧ୍ୟ ଭଲ ହୋଇପାରିବ। ଦେଶରେ 350 ଲକ୍ଷ ହେକ୍ଟରରୁ ଉର୍ଦ୍ଧ୍ୱ ଚାଷ ଜମିରେ ଖରିଫ୍ ବୁଣା କାର୍ଯ୍ୟ ସମ୍ପନ୍ନ ହୋଇଛି। ଅଳ୍ପ ଦିନରେ ଏବଂ କମ୍ ଜଳରେ ଉତ୍ପାଦିତ ହେଉଥିବା ଶସ୍ୟ ମକା, ବାଜରା ଏବଂ ମୁଗ ଭଳି ଶସ୍ୟ ଚାଷ କରିବା ଲାଗି ଶ୍ରୀ ଚୌହାନ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆସନ୍ତାକାଲି ଭୁବନେଶ୍ୱର ଗସ୍ତରେ ଆସିବେ। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଓ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜାରାପୁ ବୃହତ୍ ବିମାନ ବନ୍ଦରଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ଥିବା ସୁବିଧା, ସୁରକ୍ଷା ଏବଂ ଦେଶାନ୍ତର ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ଶାହା ମାନବ ସମ୍ଭଳ ଖର୍ଚ୍ଚ ହ୍ରାସ କରିବା ଲାଗି ଦେଶର ସମସ୍ତ ବିମାନ ବନ୍ଦରଗୁଡ଼ିକରେ ସ୍ୱୟଂଚାଳିତ ଏକ୍ସ-ରେ ଟ୍ରେ ରିଟର୍ଣ୍ଣ ସିଷ୍ଟମ୍ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ସମ୍ପ୍ରତି 21ଟି ବିମାନ ବନ୍ଦର ବିକାଶାଧୀନ ଥିବାବେଳେ ଅବଶିଷ୍ଟ 41ଟି ବିମାନ ବନ୍ଦରକୁ ବିକାଶ ଦିଗରେ ପ୍ରାଥମିକତା ଦିଆଯାଇଛି। ଶ୍ରୀ ଶାହା ଯାତ୍ରୀଙ୍କ ଯାତାୟତ ଏବଂ ବିମାନ ଚଳାଚଳକୁ ଭିତ୍ତି କରି ସମସ୍ତ ବିମାନ ବନ୍ଦରରେ ଏରୋବ୍ରିଜ୍ ସଂଖ୍ୟା ପାଇଁ ନିୟମ ପ୍ରଣୟନ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି 2027 ସୁଦ୍ଧା ସମସ୍ତ ରାଜ୍ୟ ମୁଖ୍ୟାଳୟରେ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ ଚାଲୁ କରାଯିବ। ଇରାନ୍ ଆମେରିକା ଯୁଦ୍ଧ ଯୋଗୁଁ ଉପସାହାରୀୟ ଦେଶଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ ହେବା ଦ୍ୱାରା ପ୍ରଭାବିତ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସିବିଏସ୍ଇର ମାର୍ଚ୍ଚ 27 ମୂଲ୍ୟାଙ୍କନ ଯୋଜନାକୁ ଚ୍ୟାଲେଞ୍ଜ କରି ହୋଇଥିବା ଏକ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଆଜି ରାଜି ହୋଇଛନ୍ତି। ବିଚାରପତି କେଭି ବିଶ୍ୱନାଥନ ଏବଂ ଆଲୋକ ଆରାଧ୍ୟଙ୍କ ଖଣ୍ଡପୀଠ ଉପସାଗରୀୟ ଦେଶଗୁଡ଼ିକର ଛାତ୍ରମାନଙ୍କ ପକ୍ଷରୁ ହୋଇଥିବା ଆବେଦନ ଉପରେ କେନ୍ଦ୍ର ଏବଂ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇଠାରୁ ଜବାବ ତଲବ କରିଛନ୍ତି। ଚଳିତ ମାସ 14 ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ସୁପ୍ରିମକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ଲାଗି ରହିଥିବା ବିବାଦ ଅଧିକ ଜଟିଳ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଇରାନ୍ ସହିତ ହୋଇଥିବା ବୁଝାମଣାର କୌଣସି ଏବେ ମୂଲ୍ୟ ନାହିଁ। ଇରାନ୍ ସହିତ ଆମେରିକା ଆଲୋଚନା କରିବା ଲାଗି

0: ଶ୍ରୀ ଟ୍ରମ୍ପ୍ ଅନିଚ୍ଛା ପ୍ରକାଶ କରିଛନ୍ତି। ତୁର୍କୀର ରାଜଧାନୀ ଅଙ୍କାରାଠାରେ ଚାଲିଥିବା ନାଟୋ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ପ୍ ଏହି ମତ ପ୍ରକାଶ କରିଛନ୍ତି। କେତେକ ଆମେରିକା ସାମରିକ ପ୍ରତିଷ୍ଠାନ ଉପରେ ଇରାନ୍ ପ୍ରତିଶୋଧମୂଳକ ଆକ୍ରମଣ କରିଛି। ହର୍ମୁଜ୍ଗାନ୍ ପ୍ରଦେଶ ଏବଂ ବନ୍ଦର ସହର ଉପରେ ଆମେରିକାର ଆକ୍ରମଣ ଜବାବରେ ଇରାନ୍ ଏହି ପଦକ୍ଷେପ ଗ୍ରହଣ କରିଛି। ଇରାନ୍ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ ଇସ୍ଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ 85 ଆମେରିକୀୟ ସାମରିକ ପ୍ରତିଷ୍ଠାନକୁ ଲକ୍ଷ୍ୟ କରି ମିଳିତ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି। ସେଗୁଡ଼ିକ ମଧ୍ୟରେ ସଲମାନ ପୋର୍ଟ, ବାହାରିନ୍ରେ ଥିବା ଆମେରିକୀୟ ପଞ୍ଚମ ନୌବାହିନୀ ମୁଖ୍ୟାଳୟ ଏବଂ କୁଏତ୍ ସ୍ଥିତ ଅଲ୍ ସଲେମ୍ ବାୟୁସେନା ଘାଟି ଅନ୍ତର୍ଭୁକ୍ତ। ଦେଶର ବାୟୁ ପ୍ରତିରକ୍ଷା ପ୍ରଣାଳୀ ରହିଥିବା ବୁସେହର ପ୍ରଦେଶ ଉପରେ ଏକ ଆମେରିକୀୟ MQ-9 ଡ୍ରୋନ୍କୁ ଆକ୍ରମଣ କରି ଖସି ଦିଆଯାଇଛି ବୋଲି ରିଭଲ୍ୟୁସନାରୀ ଗାର୍ଡର କର୍ପସ୍ ମୁଖପାତ୍ର ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କୁଏତ୍ର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ୍ ଖାଲିଦ୍ ଅଲ୍ ସବାହଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର ଭାରତ ଏବଂ କୁଏତ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗେଇ ନେବା ଲାଗି କ୍ରାଉନ୍ ପ୍ରିନ୍ସଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଉପସାଗରୀୟ ଅଞ୍ଚଳରେ ବିକାଶମୂଳକ ପଦକ୍ଷେପ ଦିଗରେ ତାଙ୍କର ନେତୃତ୍ୱକୁ ସେ ଧନ୍ୟବାଦ ଜଣାଇଥିଲେ। ଭାରତୀୟ ବୈଜ୍ଞାନିକମାନେ ପ୍ରଥମ ଥର ଲାଗି ଭୂମି ଏବଂ ମହାକାଶ ଭିତ୍ତିକ ପର୍ଯ୍ୟବେକ୍ଷଣକୁ ଏକୀକୃତ କରି ଭାରତୀୟ କ୍ଷେତ୍ର ଉପରେ ଆୟୋନୋସ୍ଫିୟରର ଉପରପାର୍ଶ୍ୱ ପୁନଃ ତିଆରି ପାଇଁ ଏକ ନୂତନ ପଦ୍ଧତି ବିକଶିତ କରିଛନ୍ତି। ଏହି ପଦ୍ଧତି ଭାରତର ଆୟୋନୋସ୍ଫିୟରର ଉପରିଭାଗର ସଠିକ୍ ମାନଚିତ୍ର ନିର୍ଦ୍ଧାରଣ କରିବ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସୂଚନା ଅନୁସାରେ ଏହି ପଦ୍ଧତି ଦ୍ୱାରା ସାଟେଲାଇଟ୍ କାର୍ଯ୍ୟ ଯୋଗାଯୋଗ ବ୍ୟବସ୍ଥା ଏବଂ ନାଭିଗେସନ୍ ସେବା ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଆୟୋନୋସ୍ଫିୟର ହେଉଛି ପୃଥିବୀର ଉପର ବାୟୁମଣ୍ଡଳର ଏକ ଜଟିଳ ଅଂଶ ଯାହାକୁ ବାୟୁମଣ୍ଡଳୀୟ ଏବଂ ଆୟୋନୋସ୍ଫେରିକ୍ ଇଲେକ୍ଟ୍ରୋ ଡାଇନାମିକାଲ୍ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସେହିପରି ସିଗ୍ନାଲ୍ ଟ୍ରାନ୍ସମିସନ୍ ପରିବର୍ତ୍ତନ କରି ଜିପିଏସ୍ କିମ୍ବା ଭାରତୀୟ ନାଭିକ୍ ବ୍ୟବସ୍ଥା ପରି ଉପଗ୍ରହ ଆଧାରିତ ନାଭିଗେସନ୍ ସିଷ୍ଟମ୍କୁ ପ୍ରଭାବିତ କରିଥାଏ। ଦିଲ୍ଲୀର ରୋହିଣୀ ସେକ୍ଟର ଅଞ୍ଚଳରେ ଆଜି ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଦିଲ୍ଲୀ ଅଗ୍ନିଶମ ସେନା ବାହିନୀ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କୋଠାର ଭଙ୍ଗାରୁଜା ଅଂଶ ତଳେ 5 ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନ୍ଡିଆର୍ଏଫ୍ର 2 ଦଳ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ଲାଗିଛନ୍ତି। ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଚଳିତ ଥର ତେଲେଙ୍ଗାନା ଆୟୋଜନ କରିବ। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆଜି ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଏହି କ୍ରୀଡ଼ା ପ୍ରତିଯୋଗିତା ଦେଶର ଯୁବବର୍ଗଙ୍କୁ ସେମାନଙ୍କର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ ପାଇଁ ଉତ୍ତମ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଯୁବ ପ୍ରତିଭାମାନଙ୍କୁ ତୃଣମୂଳ ସ୍ତରରୁ ଲୋକଲୋଚନକୁ ଆଣିବା ପାଇଁ ନେଇଥିବା ପଦକ୍ଷେପର ଏହା ଏକ ଅଂଶସ୍ୱରୂପ ବୋଲି ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ଉନ୍ନୀତ ହୋଇଥିବା ଦେଶଗୁଡ଼ିକର ନାମ ଚୂଡ଼ାନ୍ତ ହୋଇଛି। ଏହି ତାଲିକାରେ ଫ୍ରାନ୍ସ, ମରକୋ, ନରୱେ, ଇଂଲଣ୍ଡ, ସ୍ପେନ୍, ବେଲ୍ଜିୟମ୍, ଆର୍ଜେଣ୍ଟିନା ଏବଂ ସ୍ୱିଜରଲ୍ୟାଣ୍ଡ ସ୍ଥାନ ପାଇଛନ୍ତି। ସେମାନେ ରାଉଣ୍ଡ ଅଫ୍ 16 ମ୍ୟାଚ୍ରେ ବିଜୟ ହାସଲ କରି ଶ୍ରେଷ୍ଠ 8 ଜଣ କ୍ୱାର୍ଟର ଫାଇନାଲ୍ରେ ସ୍ଥାନିତ ହୋଇଛନ୍ତି। ଆସନ୍ତା ଶୁକ୍ରବାର ପ୍ରଥମ କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଫ୍ରାନ୍ସ ମରକୋକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 1:30 ଆରମ୍ଭ ହେବ। ସେହିପରି ଶନିବାର ଦିନ ରାତି 12:30 ସ୍ପେନ୍ ଏବଂ ବେଲ୍ଜିୟମ୍ ମଧ୍ୟରେ ମୁକାବିଲା ହେବ। ଫିଫା ୱାର୍ଲ୍ଡ କପ୍ କ୍ୱାର୍ଟର ଫାଇନାଲ୍ରେ ପ୍ରଥମ ଥର ଲାଗି ନରୱେ ପ୍ରବେଶ କରିବା ସହ ଇଂଲଣ୍ଡ ସହିତ ଖେଳିବ। ପୂର୍ବଥର ଚମ୍ପିୟନ୍ ହୋଇଥିବା ଆର୍ଜେଣ୍ଟିନା ସ୍ୱିଜରଲ୍ୟାଣ୍ଡ ସହ କ୍ୱାର୍ଟର ଫାଇନାଲ୍ରେ ଖେଳିବ। ସମ୍ଭାବ୍ୟ ଏଲ୍ନିନୋର ପ୍ରଭାବ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କଲେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ। ଭୁବନେଶ୍ୱରରେ ଆସନ୍ତାକାଲି ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟପାଳନ ମିଶନ ଦସ୍ତାବିଜ୍ର ଉନ୍ମୋଚନ କରିବେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ। ସାମ୍ପ୍ରତିକ ପରିସ୍ଥିତିରେ ଇରାନ୍ ସହିତ ଆଲୋଚନା କରିବା ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ଅନିଚ୍ଛା। ତେଲେଙ୍ଗାନା ଆୟୋଜନ କରିବ ଅଷ୍ଟମ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ପ୍ରତିଯୋଗିତା 2026 ଏବଂ 8 ଦେଶ ଫିଫା ଫୁଟବଲ ବିଶ୍ୱକପ୍ କ୍ୱାର୍ଟର ଫାଇନାଲକୁ ଉନ୍ନୀତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। କୋରାପୁଟ ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। आज जिला हलचल रे सुनंतु कोरापुट जिला।

0: ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କୋରାପୁଟ ସମ୍ବାଦଦାତା ଅକ୍ଷୟ କୁମାର ମିଶ୍ର। ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। କୋରାପୁଟର ବୈପାରିଗୁଡ଼ା ଥାନା ଅନ୍ତର୍ଗତ ତେନ୍ତୁଳିଗୁମା ଜଙ୍ଗଲରୁ ଜିଲ୍ଲା ସ୍ୱେଚ୍ଛାସେବୀ ବାହିନୀ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଚାଲିଥିବା ସର୍ଚ୍ଚ ଅଭିଯାନରେ ଏକ ଦେଶୀ ରିଭଲଭର, 6 ବନ୍ଧୁକ, 11 ଟିଫିନ୍ ବୋମା, IED, ଡିଟୋନେଟର, ଗନ୍ ପାଉଡର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ସାମଗ୍ରୀ ଆନ୍ଧ୍ର ଓଡ଼ିଶା ସୀମା ସ୍ପେଶାଲ ଜୋନାଲ କମିଟିର ମାଓବାଦୀଙ୍କର ହୋଇଥିବା କହିଛନ୍ତି କୋରାପୁଟ ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା।
1: ଏଇଟା ଆମର ନକ୍ସଲ ଦମନ ହେଲା ପରେ ଆମର ଯୋଉ ଡେଡ୍ଲାଇନ୍ ଆମକୁ ଦିଆଯାଇଥିଲା 31 ମାର୍ଚ୍ଚ 2026 ଅନରେବଲ ୟୁନିୟନ ହୋମ୍ ମିନିଷ୍ଟର ଡେଡ୍ଲାଇନ୍ ଦେଇଥିଲେ, ସେଇଟା ଆମର କୋରାପୁଟ ନକ୍ସଲ ଫ୍ରି ଘୋଷିତ କରାଯାଇଥିଲା। ତାପରେ ଆମର ଯୋଉ ସରେଣ୍ଡର ନକ୍ସଲ ମାନେ ଅଛନ୍ତି ତାର ସଷ୍ଟେନ୍ ଇଣ୍ଟରୋଗେସନ ଚାଲିଥିଲା। ସେ ଇଣ୍ଟରୋଗେସନ ଭିତରୁ ଆମକୁ କିଛି କିଛି ଖବର ମିଳୁଥିଲା କି ଡମ୍ପ ଜଙ୍ଗଲ ଭିତରେ ରହିଯାଇଛି, ତ ସେ ଡମ୍ପକୁ 10 ଆଗରୁ ବି ରିକଭର କରାଯାଇଥିଲା। ସେ ଭିତରୁ ଆମର ଇନ୍ସାସ୍ ରିକଭର ହେଇଥିଲା। ଯେମିତି ଆମେ ଦେଖିପାରିବେ କି ଆମର ଯୋଉ ଫୋର୍ସେସ୍ ଅଛି, ଆମର DBF, SOG, ସେମାନେ ରେଗୁଲାରଲି ଅପରେସନ କରୁଛନ୍ତି ନକ୍ସଲ ଦମନ ହେଲା ପରେ ବି। ଆମର ଯେମିତି ନକ୍ସଲ ଆଉ ଥରେ ନା ବଢି ପାରିବେ ତା ଉପରେ ଆମର ଆକ୍ସନ ନିଆଯାଉଛି। ଆର୍ ଏଇଟା ଯୋଉ ଡମ୍ପ ରିକଭରି ହେଇଛି ଏଇଟା ବେପାରୀଗୁଡ଼ା PS ଲିମିଟରେ ଆମର ତେନ୍ତୁଳିଗୁମା ଏରିଆରେ ଏଇଟା ଡମ୍ପ ରିକଭର ହେଇଛି। ନା ଏଇଟା ଯୋଉ ଡମ୍ପ ଅଛି ଏଇଟା ପୁରୁଣା ଡମ୍ପ ଅଛି, ଏବେ ଯୋଉ ନକ୍ସଲ ମୁକ୍ତ ଆମେ ଘୋଷିତ କରିଥିଲେ ଏବେ କେହି ବି ନକ୍ସଲ କ୍ୟାଡର ଆମ ଜିଲ୍ଲାରେ ଆକ୍ଟିଭ ନାହିଁ। ଏଇଟା ନକ୍ସଲ ଯୋଉ ଆଗରୁ ସେମାନେ ଲୁଚେଇକି ରଖିଥିଲେ ଡମ୍ପ, ସେ ଡମ୍ପକୁ ହିଁ ତାର ଇଣ୍ଟରୋଗେସନ କରିକି ସେ ଡମ୍ପକୁ ବାହାର କରାଯାଉଛି। ଆମର ସଫିସିଏଣ୍ଟ ସୁରକ୍ଷା ବଲ ଅଛି, ଆମର CAPF BSF ବି ମୌଜୁଦ ଅଛି, ଆଉ ବାକି ଆମର ଯୋଉ ଜିଲ୍ଲାରେ DVF ଅର୍ ଷ୍ଟେଟରେ SOG ଫୋର୍ସ ଅଛି ସେଟା ବି ମୌଜୁଦ ଅଛି।
0: ସଘନ ସଂଶୋଧନ 2026 ଅନ୍ତର୍ଗତ କୋରାପୁଟ ଜିଲ୍ଲାର ଚିଠା ଭୋଟର ତାଲିକା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ପ୍ରକାଶ ପାଇଛି। ଯାଞ୍ଚ ପରେ 62,290 ନାମ ବାଦ ଦିଆଯାଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ 9,04,134 ଜଣ ଭୋଟର ରହିଛନ୍ତି। ଆସନ୍ତା ଅଗଷ୍ଟ 4 ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଆବେଦନ ଗ୍ରହଣ କରାଯିବ। କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବିକଶିତ କୋଟିଆ ଆକ୍ସନ ପ୍ଲାନର କାର୍ଯ୍ୟକାରିତା, ସ୍ୱାସ୍ଥ୍ୟ, ରାସ୍ତା, ଶିକ୍ଷା ଓ ଜୀବିକା ସୃଷ୍ଟି ଭଳି କ୍ଷେତ୍ରରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା। କୋରାପୁଟର ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି। 108 ସୁବର୍ଣ୍ଣ କଳସରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ ସହ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ପରେ ଠାକୁରମାନେ ଅଣସର ଗୃହକୁ ବିଜେ କରିଥିଲେ। ରାଜ୍ୟ ସରକାରଙ୍କ ନୋଡାଲ ସଚିବ RS ଗୋପାଳନଙ୍କ ଅଧ୍ୟକ୍ଷତାରେ କୋରାପୁଟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଓ କାର୍ଯ୍ୟାନ୍ୱୟନର ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚାଲିଥିବା 15 ଶିଶୁ ଶ୍ରମିକ ନିରାକରଣ ଅଭିଯାନ ଅବସରରେ ସଚେତନତା ପଦଯାତ୍ରା ଆୟୋଜିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏହାର ଶୁଭାରମ୍ଭ କରିଥିବା ବେଳେ ଶିଶୁ ଶ୍ରମିକ ପ୍ରଥା ବିଲୋପ ପାଇଁ ଜନସହଯୋଗର ଆହ୍ୱାନ କରାଯାଇଛି। କୋରାପୁଟରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନାରେ ଯୋଗ୍ୟ ରେସନ କାର୍ଡଧାରୀମାନେ ନିୟମିତ ପ୍ରାପ୍ୟ ବ୍ୟତୀତ ପ୍ରତିମାସ ଅତିରିକ୍ତ 5 କିଲୋଗ୍ରାମ ମାଗଣା ଚାଉଳ ପାଇବେ। ଉଦ୍ଘାଟନୀ ଉତ୍ସବରେ 20 ନୂତନ ରାସନ କାର୍ଡ ଓ ମହିଳାମାନଙ୍କୁ 10 ସ୍ମାର୍ଟଫୋନ୍ ବଣ୍ଟନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲରେ ଶୁଣିଲେ କୋରାପୁଟ ଜିଲ୍ଲା ସମ୍ପର୍କରେ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ବର୍ତ୍ତମାନ ସମୟ ଷ୍ଟୁଡ଼ିଓ ଘଣ୍ଟାରେ ରାତି 7:30। ଶ୍ରୋତାବନ୍ଧୁ ଏବେ ପ୍ରଚାର କରୁଛୁ କୃଷିଭିତ୍ତିକ କାର୍ଯ୍ୟକ୍ରମ କ୍ଷେତ ଖୋଲା।

ସେଥିରେ ଯେଉଁ ଜୈବିକ ଅଂଶ ଥିବା ସେଇଥିରେ ବି ଆମର ମାଟିକେ ମାନେ ତା ସ୍ୱାସ୍ଥ୍ୟ ବଢ଼େଇବାରେ ମଧ୍ୟ ହେଲ୍ପ କରସି। ସେଥିପାଇଁ ଆମର ଯେଉଁ ଧାନ ଚାଷ ପରେ ମୁଗ ଯେଉଁ କରସନ୍ ତାକୁ ଆମେ କ'ଣ କରୁ, ସେ ମୁଗ ତୋଳି ସାରିଲା ପରେ ମଞ୍ଜି ଆମେ ସେ ଗଛକେ ସେ ମାଟିରେ ମିଶେଇ ଦେଉ। ତ ସେଥିରେ ଯେଉଁ ଆମର ନାଇଟ୍ରୋଜେନ୍ ଫିକ୍ସେସନ୍ କରେ ଯେଉଁ ବ୍ୟାକ୍ଟେରିଆ ସେ ମାଟିରେ ମିଶିକି ପୁଣି

0: କମ୍ରେ ବନେଇ ପାରିବା, ତାହେଲେ ମଧ୍ୟ ଆମେ ବହୁତ ଜାଗାକୁ ଲିକ୍ୱିଡ ଆକାରରେ ଆମେ ପାଣି ଆକାରରେ ଆମେ ବହୁତ ଜାଗା କଭର କରିପାରିବା।
1: ଜୈବିକ ଖତ ଦେଇପାରମା ଆମେ। ଦେଖନ୍ତୁ ମାଇଟ୍ ପରୀକ୍ଷାର କଥା ବି ଆପଣ କହିଲେ, ପ୍ରକୃତରେ ମାଇଟ୍ ପରୀକ୍ଷା କରବାର୍ ଲାଗି ହେଲେ ମାଇଟ୍ ସଂଗ୍ରହ କେନ୍ତାରେ କରାଯାଏସି ଆମକୁ ଟିକେ କହିବେ?
0: ଏଇଟା ତ ବହୁତ ଭଲ ପ୍ରଶ୍ନ ହେ। କ'ଣ ପାଇଁ ନା ଆମର ଯଦି ମାଟି ପରୀକ୍ଷା ଆମେ କର୍ମା, ତାହେଲେ ମାଟିକୁ କେମିତି କଲେକ୍ସନ୍ କର୍ମା ସେଇଟା ଆର ମେଜର୍ ପାର୍ଟ ରହୁଛେ। ତ ମାଟି କଲେକ୍ସନ୍ କରିବା ପାଇଁ ହେଲେ ଆମେ ପ୍ରଥମେ ମନେ ରଖିବା ଯେ କେନ୍ କେନ୍ ଜାଗାରୁ ଆମେ କରିବାନି। ତ ପ୍ରଥମେ ହେଉଛି ଆମେ ହିଡ଼ ଜାଗାରୁ ଆମେ କରିବାନି, ଯେଉଁ ହିଡ଼କୁ ଲାଗିକିରି, କାରଣ ଆମର ସେଠି ଯେଉଁ ରୋଗ ପୋକମାନେ ଥାଆନ୍ତି କି ଆମର କିଛି ସାର ଯେଉଁ କରିଥାଏ ସେଇ ଜାଗାରେ ଥାଏ। ଖତ ଜାଗାରୁ କରିବା ନାହିଁ, ଗଛ ତଳୁ କରିବା ନାହିଁ, ଆଉ ଫସଲରେ ଯେତେବେଳେ ଆମର ସାର କି ଆମର ଔଷଧ ପ୍ରୟୋଗ କରିଛେ ସେହି ସମୟରେ ଆମେ କରିବାନି। ଆଉ ଆମେ ଯେତେବେଳେ ସାର ପ୍ରୟୋଗ କରିସାରିଲା ପରେ ବି ଆମେ ସାଙ୍ଗେ ସାଙ୍ଗେ କରିବାନି। ତ ଆମେ ସାଧାରଣତଃ ଆମର ଯେତେବେଳେ ଫସଲ କଟି ସାରିଛି ତାପରେ ଆମେ କରିବା। ତ ଏବେ ଆମେ କେମିତି କରିବା, ଯଦି ଆମେ ଜଣେ ଚାଷୀଙ୍କର ଗୋଟେ ଜମି ଅଛି, ତ ଆମେ କ'ଣ କରିବା, ଗୋଟେ ମୁଣ୍ଡରୁ ଜେଡ଼ ଆକାରରେ ଆମେ ଆସିବା, ଇଂଲିଶ ଆଲଫାବେଟ ଜେଡ଼ ଆକାରରେ ଗୋଟେ ମୁଣ୍ଡକୁ ଯାଇକି ପୁଣି ଆଉ ଗୋଟେ ମୁଣ୍ଡକୁ ଯିବା। ତ ସେଇଥିରୁ ଆମେ 20-25ଟା ସାମ୍ପୁଲ କରିବା, ଯେଉଁଟାକି ଆମେ ଦାର ଦୁଇ ସାଇଡ଼ରୁ ଭି ଆକାରରେ, ଏପଟ ଗୋଟେ ସାଇଡ଼ ଦାରେ ମାରିବା, ସେପଟ ଦୁଇ ସାଇଡ଼ ଗୋଟେ ଦାରେ ମାରିବା। ମାରିସାରିଲା ପରେ ସେ 15ଟା ପଏଣ୍ଟରୁ ଆମେ ମୃତ୍ତିକା ସଂଗ୍ରହ କରିକିରି ଗୋଟେ ସଫା ଅଖା କି ପଲିଥିନ, ଯେଉଁଥିରେ କି ଆମର ଫର୍ଟିଲାଇଜର୍ କି କେମିକାଲ ଲାଗିନଥିବ, ତା ଦେହରେ ରଖିବା। ରଖିସାରିଲା ପରେ ଆମେ କ୍ୱାଡ୍ରିଙ୍ଗ ପ୍ରୋସେସ୍ରେ ତାକୁ 500 ଗ୍ରାମକୁ ଆଣିବା, କାରଣ ଗୋଟେ ସଏଲ ସାମ୍ପୁଲର ଟେଷ୍ଟ ପାଇଁ ଆମକୁ 500 ଗ୍ରାମ ଦରକାର। ତ ତାକୁ କ୍ୱାଡ୍ରିଙ୍ଗ ପ୍ରୋସେସ୍ ହେଉଛି, ଚାରି ଭାଗ ଆମେ କରିବା। ଚାରି ଭାଗ କରିସାରିଲା ପରେ ଅପୋଜିଟ୍ ସାଇଡ଼ରୁ, ମାନେ ଦୁଇଟା ଅପୋଜିଟ୍ ଦିଗରୁ ଆମେ ତାକୁ ବାହାର କରିଦେବା ମାଟି, ଆଉ ଦୁଇଟା ସାଇଡ଼ର ମାଟିକୁ ମିଶାଇଦେବା, ପୁଣି ତାକୁ ଚାରି ଭାଗ କରିବା, ପୁଣି ଦୁଇ ସାଇଡ଼ରୁ କାଟିଦେବା, ଦୁଇଟା ସିଧା ସାଇଡ଼ରୁ ଆଉ ଦୁଇଟା ଅପୋଜିଟ୍ ସାଇଡ଼ର ମାଟିକୁ ମିଶାଇଦେବା। ଏମିତି କରିବା ଆମେ 500 ଗ୍ରାମ ହେଲା। ତ ତା ଦେହରେ ଆମେ ଯେଉଁ ଚାଷୀଠୁ ଆମେ କଲେକ୍ସନ୍ କରିଛେ, ସେ ଚାଷୀର ନାଁ ଆଉ ଚାଷୀର କିପରି ଜମି ଦେଖାଯାଉଛି, ତା ଜମିର ବିବରଣୀ, ଉଚ୍ଚମ ମଧ୍ୟମ କି ନୀଚ ଜମି, କ'ଣ ସେଥିରେ ଚାଷ ହେଇଥିଲା ଆଗରୁ, ଆଉ ବର୍ତ୍ତମାନ କ'ଣ ଚାଷ କରିବାକୁ ଚାହୁଁଛନ୍ତି, ଏ ବିଷୟରେ ଡିଟେଲ ସେ ଦେଇକିରି ତାଙ୍କର ଆଧାର ନମ୍ବର ସହିତ, ଫୋନ୍ ନମ୍ବର ସହିତ ଆମ ଅଫିସରେ ଯେଉଁ ମୃତ୍ତିକା ରାସାୟନିକ କାର୍ଯ୍ୟାଳୟ ଅଛି ସେଠି ଦେଇଦେଲେ ଆମେ ସେଠି ପରୀକ୍ଷା କରିଥାଉ।
1: ଏଇ ପରୀକ୍ଷାମାନେ ଆଜ୍ଞା ବ୍ଲକ୍ ସ୍ତରରେ ବି ହେଇପାରୁଛି?
0: ହଁ, ଏଇଟା ଆମର ବ୍ଲକ୍ ସ୍ତରରେ ବି ହେଇପାରୁଛି। ଆମର ଭିଲେଜ୍ ଲେବୁଲ ସଏଲ୍ ଟେଷ୍ଟିଂ ଲ୍ୟାବ୍ ଆମର 3ଟି ଅଛି, ବଲାଙ୍ଗୀରରେ ଆମର ଦେଓଗାଁରେ ଅଛି, ଗୋଟେ ଖପରାଖୋଲରେ ଅଛି, ଆଉ ଗୋଟେ ଟିଟିଲାଗଡ଼ରେ ଅଛି। 3ଟି ସବ୍ ଡିଭିଜନ୍ ପାଇଁ 3ଟି ଆମର VSTLA ଲାବ୍ରୋଟୋରୀ ଅଛି, ଯେଉଁଥିରେ ଆମର ଭିଲେଜ୍ ଲେବୁଲ ଯେଉଁମାନେ କୃଷକ ସାଥୀମାନଙ୍କ ଦ୍ୱାରା ବି ସେମାନେ କଲେକ୍ସନ୍ କରୁଛନ୍ତି, ଗାଁ ପାଖରୁ ଯାଇକି ମାଟି ଧରିକି ଆସୁଛନ୍ତି, ଆଉ ସେଇ ଲାବ୍ରୋଟୋରୀରେ ଟେଷ୍ଟ କରିକି ତାଙ୍କୁ ଦିଆଯାଉଛି।
1: ଇତାର ଦ୍ୱାରା ଆମର ଚାଷୀ ଭାଇମାନେ କେତକର ଲାଭାନ୍ୱିତ ହେବେ ମାଟ ପରୀକ୍ଷା କଲେ?
0: ମାଟ ପରୀକ୍ଷା କଲେ ତ ପ୍ରଥମତଃ ବହୁତ ବହୁତ ଲାଭ ହେବେ, ଯେ ତାଙ୍କର ସାର ଯେଉଁ ମନ ଇଚ୍ଛା କିଣୁଛନ୍ତି, ଫର୍ଟିଲାଇଜର ମନ ଇଚ୍ଛା କିଣୁଛନ୍ତି, ସେଇଥିରୁ ପ୍ରଥମେ ତାଙ୍କର ଖର୍ଚ୍ଚ କମିବ। ଆଉ ଗୋଟେ ସଏଲ୍ ହେଲ୍ଥ କାର୍ଡ ଟେଷ୍ଟ କଲେ ଗୋଟେ ସଏଲ୍ ହେଲ୍ଥ କାର୍ଡ ରେଜଲ୍ଟରେ 3 ବର୍ଷ ଯାଏଁ ସେମାନେ ବ୍ୟବହାର କରିପାରିବେ, ସେଇଥିରୁ ସେମାନେ ଖର୍ଚ୍ଚ ଯେଉଁ ଫର୍ଟିଲାଇଜର ସାରରେ ଅଧିକା ଖର୍ଚ୍ଚ କରୁଥିଲେ ସେଥିରୁ ବି ସେମାନେ ଉପକୃତ ହେବେ। ତା ସହିତ ମାନେ କମ୍ ଖର୍ଚ୍ଚରେ ହେବ, ତା ସହିତ ଆମର ମାଟିର ସ୍ୱାସ୍ଥ୍ୟ ଭଲ ହେବ, ଯେଉଁଟାକି ସବୁଠୁ ବଡ଼ କଥା, କାରଣ ଆମେ ଅଧିକା ସାର ପକାଇଦେଲେ ଯେ ଅଧିକା ଅମଳ ହେବ ସେଇଟା ନୁହଁ, ଅଧିକା ସାର ପକାଇଲେ ବରଂ ଆମର ଯେଉଁ ମାଟିରେ ଉପକାରୀ ଜୀବାଣୁମାନେ ଅଛନ୍ତି, ଯେଉଁ ଜୀବାଣୁମାନେ ଆମକୁ ଖାଦ୍ୟ ସାର ନେବାରେ ମାଟିରୁ ଗଛକୁ ସାହାଯ୍ୟ କରନ୍ତି, ସେଇ ଜୀବାଣୁମାନେ ମରିଯାଉଛନ୍ତି, ତ ସେଇଟା ଆହୁରି କ୍ଷତି କରୁଛି ଆମର ପରିବେଶକୁ, ବହୁତ କ୍ଷତି କରୁଛି।
1: ଆର୍ ଗୋଟେ କଥା କହିବେ ଆଜ୍ଞା, ଦେଖୁନ୍ ଏହେଦି ଆମର ଚାଷୀ ଭାଇମାନେ କାଣା କରୁଛନ୍, ଯେନ୍ମାନେ ମେସିନ୍ ଦ୍ୱାରା ଅମଳ କରୁଛନ୍, ସେମାନେ କ୍ଷେତେ ଯେନ୍ ପୁଆଲ ପଡ଼ୁଛି ସେଠାନେ ନିଆଁ ଲଗେଇ ଦେଉଛନ୍, ଇତାର ଦ୍ୱାରା ମାଟି କେତକର କ୍ଷତିଗ୍ରସ୍ତ ହେଉଛେ, ଆଉ ଇ ନିଆଁ ଲଗାବାର ଦ୍ୱାରା କିଛି ଆମର ପରିବେଶ ଉପରେ କେତକର ପ୍ରଭାବ ପଡ଼ୁଛି, ଆର୍ ଆମର ମାଟି ଉପରେ କାଣା କାଣା ପ୍ରଭାବ ପଡ଼ୁଛି କହିବେ?
0: ହଁ, ଏଇଟା ନିଆଁ ତ ଆମେ ସବୁବେଳେ ଲଗେଇବାକୁ ମନା କରୁ ଚାଷୀମାନଙ୍କୁ, କାରଣ ନିଆଁ ଲଗେଇଦେଲେ କାଣା ହେଇଛି କି ଆମର ଏନ୍ଭାଇରମେଣ୍ଟ ଯେଉଁ ପରିବେଶ ଅଛି ପଲ୍ୟୁସନ୍ ହେବା ସହିତ ଆମର ଯେଉଁ ଗଛମାନଙ୍କର ଅବଶେଷ, ଯେଉଁଟାକି ଆମେ ଯଦି ଆଗ ପୁରୁଣା କାଳରେ କ'ଣ କରୁଥିଲେ, ହଳ କରିକି ଗଛର ଯାହା କାଟି ସାରିଲା ପରେ ଅବଶେଷ ତାକୁ କ'ଣ କରୁଥିଲେ, ହଳ କରିଦେଉଥିଲେ,
1: ମାଟି ମିଶାଇ ଦେଉଥିଲେ।
0: ହଁ, ମାଟି

0: ସାଙ୍ଗେ ମିଶାଇ ଦେଉଥିଲି। ତ ମିଶାଇ ଦେଲେ କ'ଣ ହେଉଥିଲା, ସେଥିରେ ଯେଉଁ ଆମର ଖାଦ୍ୟ ସାର ଜୈବିକ ଅଂଶ ଥିଲା ସେଇଟା ମାଟି ସାଙ୍ଗେ ମିଶୁଥିଲା, କିନ୍ତୁ ଯଦି ଆମେ ପୋଡ଼ିଦେବା, ପୋଡ଼ିଦେଲେ କ'ଣ ହେଲା, ସେଇ ଜୈବିକ ଅଂଶ ନଷ୍ଟ ହେବା ସହିତ ସହିତ ଆମର ମାଟିରେ କ'ଣ ଅଙ୍ଗାର ଅଂଶ ବଢ଼ିଯିବ, ଯେଉଁଟାକି ଆମର ସିଏନ୍ ରେସିଓ ଗୋଟେ ବୋଲି ଅଛି, ସିଏନ୍ ରେସିଓକୁ ହାମ୍ପର କରିବ। ଯଦି କାର୍ବନ ଆଉ ନାଇଟ୍ରୋଜେନ୍ର ରେସିଓ ଆମର ଖରାପ ହେଲା, ଗଛର ବୃଦ୍ଧି ମଧ୍ୟ ଖରାପ ହେବ, ଆଉ ଆମ ପରିବେଶ ମଧ୍ୟ ପ୍ରଦୂଷିତ ହେବ।
1: ମାଇଟ୍ ଯଦି ବଞ୍ଚିବା, ଚାଷୀ ଭାଇ ବଞ୍ଚିବା। ସମୟ ଦେଲେ ଆଜ୍ଞା, କିଛି କଥା ଆମର ସାଙ୍ଗେ ହେଲେ ସେଥିଲେ ଆପଣଙ୍କୁ ବହୁତ ଧନ୍ୟବାଦ।
0: ଜୁହାର
1: ଆଜ୍ଞା।
0: ଜୁହାର ଆଜ୍ଞା।
2: ଦଦା
3: ବାବୁ ଦେଖ, ମ୍ୟାଡ଼ାମ ବହୁତ ସୁନ୍ଦର ହିସାବରେ ବୁଝେଇକିରି କହିଲି, କିନ୍ତୁ କଥା ହେଲା କବାର ଆମକୁ କରବାକେ ପଡ଼ବା। ଆମର ଚାଷୀ ଭାଇମାନେ ନିଜେ ଟିକେ ଉଦ୍ୟମ କରିକିରି ଜୈବିକ ଖତ ତିଆରିବାକେ ପଡ଼ବା, ଆର୍ ମାଟି ବ୍ୟବହାର କରବାକେ ପଡ଼ବା। କିନ୍ତୁ ମାଟିକେ ଖରାପ ହେବାକେ ନେଇ ଦଉଁ, ରାସାୟନିକ ସାର ଜହ ବ୍ୟବହାର କଲେ ମାଟି ଖରାପ ହେଇଯିବା।
2: ବଢ଼ିଆ କଥାଟେ କହିଲେ ଦଦା। ହବ ଚାଷୀ ଭାଇମାନେ କେନ୍ତା କେନ୍ତା କରୁଛନ୍ ହୋ?
3: ଠିକ୍ ଠିକ୍ କଥାଟେ ସୁର ପକାଲ ବାବୁ। ଚାଷୀ ଭାଇମାନେ କେନ୍ତା କରୁଛନ୍, ଏଇଟା ତ ବି ପଚରାବାର ଦରକାର ନା? ଆମେ ଗୋଟେ କାମ କରୁ, ବୈଠକି ତରଫନୁ ଫୋନ୍ଟେ ଲଗାଉ ଜଣେ ଚାଷୀ ଭାଇଙ୍କୁ। ଦେଖ
2: ଲଗାଉଛେ ଭାଇ। ହୋ
4: ହଁ, ଜୁହାର ଆଜ୍ଞା।
3: ଜୁହାର ଜୁହାର ଭାଇ, ସବୁ ବନେ ଅଛ ତ?
4: ହଁ ବନେ ବନେ ଆଜ୍ଞା।
3: ହଁ, ପହଲା ଆମର ଶ୍ରୋତା ଭାଇ ବହିନ ମାନଙ୍କୁ ତମର ପରିଚୟ ଟିକେ କହ, ତମର ନାଁ ଗାଁ ଟିକେ କହ।
4: ହଁ, ସବୁ ଶୁଣୁଥିବା ଶ୍ରୋତା ଭାଇ ବହିନଙ୍କୁ ମୋର ନମସ୍କାର, ଜୁହାର। ଆଉ ମୋର ନାଁ ହଉଛି ଲକ୍ଷ୍ମଣ ଡନସେନା, ଗାଁଟା ହଉଛି ନାଇକେନପାଲି, ଏଇଟା ସୁତଲା ପଞ୍ଚାୟତ।
3: କାଣା କାଣା ଚାଷ କରିଛ ଭାଇ, ପହଲା କହ ଆମର ସବୁ ଶ୍ରୋତା ଭାଇ ବହିନ ମାନଙ୍କୁ।
4: ଆମର ତ ଚାଷ ମେନ୍ ହଉଛି ଆମର ଡ୍ରାଗନ ଫ୍ରୁଟ ଏକା ଚାଷଟା, ଯେନ୍ତା କି ବହୁତ ଆଗରୁ ଚାଲି ଆସିଛି।
3: କେତେ ବର୍ଷ ହେଲା ନ ଡ୍ରାଗନ ଫ୍ରୁଟ ଚାଷ କରୁଛ?
4: ଛଅ ବର୍ଷ ହେଇଗଲା ଆଜ୍ଞା।
3: କେତେ ଜାଗାରେ କରିଛ?
4: 25 ଡିସମିଲ ରେ ଆଜ୍ଞା।
3: ଆର କେନେ ବଢ଼ାବାର?
4: ଦେଖୁନ ମୋର ପାଖେ ଜାଗା ନେଇନ ବୋଲେ ସେ କମ ଜାଗାରେ ଏକା ସେତକି ଏକା ଚାଲିଛି।
3: ଡ୍ରାଗନ ଫ୍ରୁଟ ଚାଷ କରମି ବୋଲି କେନ୍ତା ଭାବଲ?
4: ଏଟା ଫାଷ୍ଟ ବହୁତ ଆଗରୁ ସେଟା ଦେଖିଥିଲି। ତ ସେଟା ଦେଖିଲି 2 ବର୍ଷ ତାପରେ କେନେ ଚାରା ମିଳୁଛି କାଣା ସବୁ ଏଟା କଲି, ଆଉ 2021 ଆରମ୍ଭ କରିଥିଲି।
3: ପହଲା ଯେତେବେଳେ ଡ୍ରାଗନ ଫ୍ରୁଟ ଚାଷ କଲ, ଲୋକ କାଁ ବୁଲୁଥିଲେ କହ?
4: ଲୋକ ମାନେ ତ ସେମାନେ ବହୁତ କିଛି ମତେ ସାମ୍ନା କରବାର୍କେ ପଡିଛି। ଇଏ ବିରଝେଇଛେ କିଏ କାଣା ଏଟା ଗୋଟେ ଜଗଉଛୁ କଣ୍ଟା ଗଛ ବୋଲୁଥିଲେ, ଯେହେତୁ ସେଟା କଣ୍ଟା ଗଛ ଏ, ଆଉ ମୁଇଁ ଜଣେ ପେସାରେ, ଯେହେତୁ ମୁଇଁ ଚାଷବାସ ନି କରୁଥିଲି, ମୁଇଁ ପେସାରେ ଜଣେ ଟାଇଲ୍ସ ମାର୍ବଲ ମିସ୍ତ୍ରୀ ଏ, ତ ଲୋକମାନେ ବାଧ୍ୟ କହିବେ ଏକା ସେଟା, ଯେହେତୁ ମୋର ଅଲଗା ହଉଥିଲା
3: ଚାଷର ଅଭିଜ୍ଞତା ନାଇଁ ନ ବୋଲିକିରି ଲୋକ କହୁଥିଲେ।
4: ଆରେ କଥା କି ସେତକି ବେଲେ ମୁଇଁ ନାଇଁ ଶୁଣି ଟୋଟାଲି, ଆଉ ଆରମ୍ଭ କଲି। ଆଉ
3: ଇହାଦେ 6 ବର୍ଷ ପାଖାପାଖି ହେଇଗଲାନ, ଇହାଦେ ଯେତେବେଳେ ବଜାରରେ ତମର ଡ୍ରାଗନ ଫ୍ରୁଟ୍ସ ବିକ୍ରି ହଉଛେ, ଲୋକ କାଁ ବୋଲିକିରି କହୁଛନ୍?
4: ନାଇଁ, ଯେହେତୁ ମୋର ବିଶ୍ୱାସ ଥିଲା ଯେ ମୋର ମାଟିରେ ମୁଇଁ ଫଳାମି ଏକା, ଗୋଟେ ଚ୍ୟାଲେଞ୍ଜ ଥିଲା, ଲୋକଙ୍କର କଥା ମୁଇଁ ନାଇଁ ଶୁଣି ଏକା ଟୋଟାଲି। ଯେହେତୁ ମତେ କରବାର ଅଛି, ଫଳଟା ଫଲାବାର ଅଛି, ନୂଆ କିଛି କରବାର ଥିଲା, ତ ସେତେବେଳେ ଫଳଲା ଲୋକମାନେ ବି ଆଉ ସେନ୍ତା ନି କହିଲେ ନ, ଆଗକେ ଚାଲିଲା ସବୁ ଠିକ ହେତକି। ଆଉ
3: ଇହାଦେ ଯେନ୍ ବିକ୍ରି ହେସି ଡ୍ରାଗନ ଫ୍ରୁଟ୍ସ, କେନ୍ତା ପଇସା ପତର ଠିକ ମିଲ୍ସି?
4: ହଁ ଆଜ୍ଞା, ବହୁତ ବଢ଼ିଆ ମିଲ୍ସି ପଇସା ପତର।
3: ବେଲେ ଇତାର ଲାଗି ବଜାରଟା ନିଜେ ସୃଷ୍ଟି କରବାକେ ପଡୁଛେ କି ଲୋକ ନିକେ ନେଇଦେବାକେ ପଡୁଛେ, କି ଲୋକମାନେ ଦୋକାନବାଲା ମାନେ ଆସନ ପାଖକେ?
4: ନାଇଁ, ଫାଷ୍ଟ ଯେହେତୁ ଦେଖୁନ ଡ୍ରାଗନ ଫ୍ରୁଟ୍ଟା ଆମର ତ ମେନ୍ ବୋଲେ ବଲାଙ୍ଗୀର ମାର୍କେଟ ଏ, ଫାଷ୍ଟ ଡ୍ରାଗନ ଫ୍ରୁଟ୍ ବଲାଙ୍ଗୀର ମାର୍କେଟ କେ 6 ବର୍ଷ ଆଗରୁ ଟୋଟାଲି କାଁ ଭାଁ ଆଉଥିଲା।
3: ହଁ, କେତେବେଳେ କେନ୍ତା କିଏ ଗୋଟେ କେନୁ ଧରି ଆଉଥିଲା?
4: ହଁ, ତ ଯେତେବେଳେ ନୂଆ କରି ମୁଇଁ ଚାଷ କରିନି, ଆଉ ଡ୍ରାଗନ ଫ୍ରୁଟ୍ର ଯେତେବେଳେ ମାନେ ଲୋକ ବି ନି ସ୍ୱର୍ପେ ଥିଲା, ଗୋଟେ କାଁ ଫଲଟେ ବୋଲୁଥିଲି, ଆଉ ଭୟ ରହୁଥିଲା କାଣା ଖାଇଟା ଖାଇଦେଲେ କି କାଣା ହେବା ବି ମରବା ବି, ଏନ୍ତା ସବୁ ହଉଥିଲା ସେତକି ବେଲେ। ଯେନ୍ ମାନେ ଜାଣିଥିଲେ ତ ସେମାନେ ନେଇଯାଉଥିଲେ, ଆଉ ଯେନ୍ ମାନେ ନି ଜାଣି ସେ ଉପରେ କହିବାର୍କେ ପଡୁଥିଲା ମାର୍କେଟରେ, ତାପରେ ଲୋକମାନେ ନେଇକି ଟିକେ ଟିକେ ଫେରିଟା ହେଇଗଲେ। ଏବେ ତ ଆଉ ହେତ୍କି କରବାର୍ ନି ପଡ଼ବାର୍ ନ, ଡାଇରେକ୍ଟ ଲୋକମାନେ ଏକା ଆମର ବାହାରକେ ପଳେଇ ଆସତ
2: ଭାଇ। ହଉ, ସେ ଭିତରେ ଧଳା ଧଳା ଗୁଦାଲ ବାହାରିଲାଟା କି ଲାଲ ଗୁଦାଲଟା?
4: ଏଇଟା ଆମର ଲାଲ ଗୁଦାଲଟା, ଏଇଟା ଲାଲ ଗୁଦାଲଟା ଏକା ମାର୍କେଟରେ ଭଲ ଚଲସି, ଆର୍ ମିଠାଟା ଭଲ ରହେସି।
2: ହଁ, ଟୁଣ ଖାଇଦେଲେ ପୁରା ଅଲତା ମାଖଲା ଭଳିଆ ଟୁଣ ଦିଶୁଥିବା।
4: ବହୁତ ଖୁସି ଲାଗଲା ସେତକି ବେଲେ, ଆଉ ବହୁତ ପୁରା ବହୁତ ବଢିଆ ଲାଗିଥିଲା ସେତକି ବେଲେ।

0: ଯେ ତମେ ଯେନ୍ ବଜାର ଆମର ଦାଦା କହୁଥିଲେ ବଜାର କଥା, କେନ୍ କେନ୍ ଆଡେ ବଜାର ତମର ବ୍ୟାପି ପାରିଛି, ତାମାନେ କେତେ କେତେ ଦୂରିଆ? ତ
1: ବଜାର ତ ଇହାଦେ ମୋରଟା ମାନେ ବହୁତ ଲମ୍ବା, ଓଡ଼ିଶା ସବୁଆଡ଼େ ପୁରା ଡ୍ରାଗନ ର ରହୁଛି ଇହାଦେ।
0: କେନ୍ତା ଦଉଛ?
1: ମୁଇଁ ବସ୍ ରେ ପଠାସି।
0: ହଁ,
1: ତାରପରେ ଡ୍ରାଗନ ଫ୍ରୁଟ ସାଙ୍ଗେ ଆମର ଚାରା ବି ମାନେ ବହୁତଟା ମାନେ ଡିଷ୍ଟ୍ରିକ୍ଟ କେ ସବୁଆଡେ ଫେଲି ଗଲାନ ଚାରା।
0: ଚାରା ବି ଦେଲ ନ?
1: ହଁ, ଦେବଗଡ଼ ହଉ, ତାପରେ ବାଲେଶ୍ୱର ହଉ, ଯେନ୍ତା କି ଚାରା ବି ସେଲିଂ ସବୁଆଡେ ରହୁଛି।
0: ବେଲେ ଇଆଡେ ଫୋନ ରେ ପଇସା ପଡିଲେ ସାମାନ ଗଲା?
1: ଆଜ୍ଞା ଆଜ୍ଞା, ଆମେ ବତ୍ରେ ଦେଇଦେଲା ସେମାନେ ସକାଳେ ପାଇଗଲେ।
0: ହଁ ହଁ ହଁ,
2: ବହୁତ ବଢିଆ ବହୁତ ବଢିଆ। ଯେ ଡ୍ରାଗନ ଫ୍ରୁଟ ଚାଷ ସାଙ୍ଗେ ଆଉ କାଣା କାଣା ଚାଷ କରସ?
1: ଦେଖୁନ୍, ଡ୍ରାଗନ ଫ୍ରୁଟଟା ଆମର ତ ସେଟା ଛଅ ମାସ ଫଲସେ ଛଅ ମାସ ବନ୍ଦ ରହିସି, ତ ଆମେ ତାର ଡ୍ରାଗନ ଫ୍ରୁଟ ଯେନ୍ ଜଗା ହେସି, ଯେନ୍ ବାକି ଜାଗା ମାନେ ଯେନ୍ ଥିସି, ଏଟା ତ 10x7 ରେ ଲଗା ଯାଉଛେ। ମୁଇଁ ଯେ ସେତେବେଳେ ଟିକେ କମ୍ ରେ ଲଗେଇଥିନି, ଯେନ୍ ଭେକେନ୍ସ ଜାଗା ମାନଙ୍କୁ ଆମେ ଇଣ୍ଟରକ୍ରପ ମାନେ କରସୁଁ ସବୁ। ସେତେବେଳେ ଆମେ ଇଟା ତ ଅଦା ପ୍ରାୟ ଲାଗ୍ସି ସବୁବେଳେ, ଅଦା ଗୁଟେ ଆମର ସେଇ ପାଣି ସେହି ଖତରେ ସେହି ସବୁ ଫର୍ଟିଲାଇଜର ନେ ହେଇଯାସି, ସେନେ ଗୋଟେ ବି ଇନକମ୍ ମିଲ୍ସି। ତାପରେ ଆମର ବାଉଣ୍ଡ୍ରି ତରେ ତରେ ସବୁ ଯେନ୍ ସପୁରୀ ପଣସ ଯେନ୍, ସେଟା ବି ଆମର ବାଉଣ୍ଡ୍ରି ଲାଗିଛେ, ସେନେ ବି ଗୋଟେ ଇନକମ୍ ଟେ ଆସି। ଆଉ ଭିତରେ ଆମେ ହଲଦି ବି ଲଗାସୁଁ, ସିଜନ ୱାଇଜ ଯେନ୍ଟା ଚାଲସି ସେ ଭିତରେ ହେସି ସବୁ।
2: ସେଇ ଜମିରେ ଡ୍ରାଗନ ଫ୍ରୁଟ ଚାଷ ସାଙ୍ଗେ ଅଦା ହଲଦି ସପୁରୀ ଚାଷ କରୁଛ, କମ ଜମିରୁ ବହୁତ ଉତ୍ପାଦନ ହଉଛି, ଏଟା ବହୁତ ସୁନ୍ଦର କଥା। ଏତକି ଚାଷ କରିକି ତମେ ସନ୍ତୁଷ୍ଟ କି? ଆଉ ଆଗେ କାଣା କରବା ଲାଗି ଚିନ୍ତା କରୁଛ?
1: ଆଗେ କାଣା କି? ଦେଖୁନ ଆଜ୍ଞା, ମୋର ପାଖେ ଜାଗା ନେଇନ, ଯଦି ଜାଗା ଥିତା ବୋଲେ ତ ଆଗେ ବହୁତ କିଛି କରବାର ଯୋଜନା ଅଛି, କିନ୍ତୁ ଜାଗା ନେଇନ ବୋଲେ ସେତକିରେ ହିଁ ଆମେ ଆଉ ଟିକେ ସେଟାକେ ଆଉ ଟିକେ ବେଶୀ କେନ୍ତା କରି ସେନେ ଇନକମ କରିହବା ସେ ଯୋଜନାଟା ଅଛି ଆଗେ।
2: ବହୁତ ସୁନ୍ଦର କଥା କହିଲ ଭାଇ। ଦେଖ, କମ ଜାଗା ଆମର, କମ ଜାଗାରେ ଯେତକି ବେଶୀ ପାର୍ମା ଆୟ କରବାର ଲାଗି ଭିନ୍ନ ଭିନ୍ନ ଉପାୟ ଆମକୁ କରବାର ଦରକାର ପଡ଼ବା ନାଇଁ କେ? ବହୁତ ବଢିଆ। ବଜାର ଭିତ୍ତିକ କୃଷି ଉତ୍ପାଦନର କଥା ଆଜି ଆମେ ବୈଠକିତି ହଉଥିଲୁ, ଆରୁ ତମେ ବଜାର ଭିତ୍ତିକ କୃଷି ଉତ୍ପାଦନ କରିକିରି ବଜାରକେ ପଠେଇ ଦେଇପାରୁଛ, ଆରୁ ବଜାରରେ ଯେନ୍ ବିକ୍ରି ହଉଛେ ତମର ଜିନିଷ, ନିହାତି ଭାବେ ଗୋଟେ ଉସତ ଆନନ୍ଦର କଥା। ଆଚ୍ଛା, ଷ୍ଟ୍ରବେରି ବି ଚାଷ କରସ ବୋଲିକିରି କିଏ ଗୋଟେ କହୁଥିଲା ମତେ?
1: ଆଜ୍ଞା ଆଜ୍ଞା, ଏଥର ଆମେ ଯେହେତୁ ଆଉ ଟିକେ ଜାଗା ଅଛି ସେନେ, ତ ସେନେ ଷ୍ଟ୍ରବେରି ବି ଆମର 5 ଡିସେମ୍ବର ବର୍ଷ ଲାଗିଥିଲା। ଷ୍ଟ୍ରବେରି ଯେହେତୁ ଏଥର ମୁଁ ଫାଷ୍ଟ କରିଥିଲି, ହେବାନି ହେବା ବୋଲିଥିଲି, ଯେହେତୁ ଥଣ୍ଡା ଜାଗାର ସେଟା ସେଟା ମୁଁ କରିଥିଲି, ଏନ୍ତା 2500 ଚାରା ଖଣ୍ଡେ ଲଗେଇଥିଲି। ସେନେ ବି ମାନେ ଭଲ ଇନକମ ଥିଲା ଆଉ ବଢିଆ ସେଲିଂ ହେଇଥିଲା ବଲାଙ୍ଗୀର ମାର୍କେଟରେ ଏକା।
2: ଷ୍ଟ୍ରବେରି ଗୁଟେ ଗୁଟେ ଗଛ କେତେ ଫଲସି?
1: ମୋର ତ ଏଭାରେଜ ଇ ବର୍ଷ ଯଦି ଦେଖମା ବୋଲେ ଜାଗାକେ ଦେଖିଲେ ମୋର କିଲୋରୁ 1 କେଜିରୁ 1.5 କିଲୋ ଭିତରେ ତ ଗୁଟେ ଗୁଟେ ଗଛ ଏଭାରେଜ ଥିଲା ମୋର।
2: ବହୁତ ବଢିଆ। ଆରୁ ଷ୍ଟ୍ରବେରିର ଯେହେତୁ ଚାହିଦା ଅଛି ଆମର ଅଞ୍ଚଳରେ, ସେଟା ବାହାରର ଜିନିଷ ଆସିକିରି ବିକ୍ରି ହଉଥିଲାଟା, ଇନଟା ଇନେ ବିକ୍ରି ହେବାଟା ଅଲଗା ଜିନିଷ ନିହାତି ଭାବେ।
1: ଷ୍ଟ୍ରବେରିଟା କାଣା କି, ଆମର ସେ ସିଜନ ୱାଇଜ ଯେନ୍ତା 3 ମାସ ଖଣ୍ଡେ ଚାଲସି, ଆମର ଡ୍ରାଗନ ଫଳିଲା ପରେ ଷ୍ଟ୍ରବେରିଟା ଷ୍ଟାର୍ଟ ହେସି, ସେଥିର୍ଲାଗି ଆମେ ଷ୍ଟ୍ରବେରି କେ ଏକା ଚୁଜ କରୁ, ଅଲଗା ବି ଥିଲା ଚାଷ ମାନେ, ବାକି ଆମର କଣ୍ଟିନ୍ୟୁଟା ମାନେ ରହୁଛି।
0: ଦାଦା ଭାଇ ନିକେ କେବେ ଜିମା?
2: ଜିମା ଜିମା, ବହୁତ ବଢିଆ।
0: ହଏ ହଏ,
2: ଏନ୍ତା ଜଣେ ଚାଷୀ ଭାଇଙ୍କର କଥା ନିହାତି ଭାବେ ଆମର ଶ୍ରୋତା ଭାଇ ବହିନ ମାନେ ଶୁଣିଥିବେ, ଉସତ ହେଇଥିବେ। ଭାଇ
0: ହଏ ହଏ,
2: ସମୟ ଦେଲ ଆମର ସାଙ୍ଗେ କଥାବାର୍ତ୍ତା କଲ, ହେଥିଲେ ବହୁତ ବହୁତ ଧନ୍ୟବାଦ। ଜୁହାର ଭାଇ।
1: ଜୁହାର
0: ଦାଦା
2: ବାବୁ। ଚାଷୀ ଭାଇ ସୁନ୍ଦର କଥା 2-4 ପଦ କହିଲେ, ତାଙ୍କର ଚାଷୀ ଜୀବନର କଥା କହିଲେ, ବହୁତ ବଢିଆ କହିଲେ। କିନ୍ତୁ କଥା ହଉଛେ ବାବୁ, ଇ ସବୁ ଭିତରେ ଆମେ ଗୋଟେ କଥା ଧ୍ୟାନ ଦେବାର ଦରକାର, ସେଟା ହଉଛେ ଆମର ବଜାର ଭିତ୍ତିକ ଉତ୍ପାଦନ।
0: ହଁ,
2: ବଜାରରେ ଯେନ୍ଟା ଆବଶ୍ୟକତା ଅଛେ ସେ ଅନୁସାରେ ଆମେ ଚାଷ କଲେ ଯାଇକିରି, ଆମେ ନିଜର ହିସାବରେ ଚାଷ ଖାଲି ନାଇଁ କରିକିରି, ବଜାର ଯେନ୍ଟା ମାଗୁଛେ ସେନ୍ତା ଜିନିଷ ଚାଷ କରିକିରି ଯଦି ବଜାରକେ ଦେଇପାରମା ବୋଇଲେ ଯାଇକିରି ଆମର ଲାଭ ଅଛେ।
0: ସମୟକେ ଜାଣିକିରି କାରବାର କରବାର ଅଛି କହୁଛ ଦାଦା?
2: ସମୟ ଜାଣି ଚାଷର କବାର ଉସରେ ଦେଲେ ଚାଷୀ ଭାଇ ଏକଦମ ପିଣାତି ବସିକିରି ଉସତ ହଉଥିବା,
0: ମଜା କରୁଥିବା।
2: ହଁ, କିନ୍ତୁ ଯଦି ହରବର ହେଲା, ଠିକ ସମୟରେ ଚାଷର କବାର ନାଇଁ ଉସିଲା, ବୋଇଲେ ହଇରାଣ ହେବାରଟା ଚାଷୀ ଭାଇ ଏକା ଆସି।
0: ଠିକ କହୁଛ ଦାଦା,
2: ବୁଝିଲ କି ନି
0: ଦାଦା?
2: ହଁ ବାବୁ,
0: ଚାଷୀ ଭାଇ ତ ଔଷଧ ହଉଛେ।
2: ହଁ,
0: ଆମେ ଟିକେ ଔଷଧ ହଉ
2: ନିହାତି କହିଲ ବାବୁ।
0: ହଁ,
2: ଚାଷୀ ଭାଇ ଔଷଧ ହଉଛେ।
0: ହଁ,
2: ଆମେ ବି ଔଷଧ ହମା, ଆମର ସାଙ୍ଗେ ସବୁ ଶ୍ରୋତା ଭାଇ ବହିନ ଗଲେ ଔଷଧ ହେବେ। ଏଇ ଗୀତ ଶୁଣ, କେନ୍ତା ବଢିଆ ଲାଗବା ଶୁଣ।

0: ସଦା ହଉ କେନ ରଖିଥିସ
1: ତମର ମନକେ ଜାଣିକିରି ଧରିକିରି ଆଇଥିଲି
0: ଏକ ନମ୍ବର ହୋ
1: ହଁ ଯେ ଶୁଣ କଥା ହଉଛେ ଯେନ୍ ରକମେ ବର୍ଷା ହେଲା ଚାଷୀ ଭାଇ ଇ ସମିଆଥି ଯେତ୍କି ଜଲ୍ଦି ହେବା ଚାଷର କବାର ମାନେ ଉସରାବାର ଦରକାର
0: ଯେତେ ଜଲ୍ଦି ହେବା କାହିଁକି ବେଲା ବେଲ୍କେ ତ ସବୁ ସରିଯାଇଛି ସିନ ହୋ
1: ହଁ ଯେ ଏସୁର ତ ବାବୁ ଟିକେ ଉଛୁର ହେଲାନ କିନ୍ତୁ କଥା ହଉଛେ ଯାହା ବି ହଉ ଆମକୁ ଚାଷର କବାରଟା ଜଲ୍ଦି ଉସରାଲେ ଯାଇକିରି କାହିଁକିରି ଫେର କେତେବେଳେ ଗୋଟେ ଲଘୁଚା ପାଇବା ବର୍ଷା ବର୍ଷିବା ବୋଲୁଛନ୍ ତାର ଆଗରୁ ଯଦି ବନେଇକିରି କବାର ଦୂରା ଉସରେଇ ଦେଇଥିମା ଆମେ
0: ଠିକ କହୁଛ
1: ବୋଇଲେ ସେ

0: ପଇସା ଫେର୍ ଆମର୍ ମାଟ ଲାଗି ବଢ଼ିଆ ଅମୃତ ବିନ୍ଦୁ ବାଗିର କାମ କର।
1: ନାଇଁ ନାଇଁ ଏଇଟା ଠିକ କଥା ଦଦା, ଆମେ ବି ଆମର ଥପି ଧୟାର କେ ବି ସଜେଇ କରି ରଖିଥିମା,
0: ହଁ
1: ଭାଇମାନେ ବି ତିଆରି ହେଇଥିବେ, ଆରୁ ସଭେ ଯେନ୍ତା ଯୁଗି ଥିମା ବତର୍କେ ଦେଖିକରି। ନି କେଁ
0: ଏ ବତର୍କେ ନେଇ ଯୁଗବ କେଁ, ତମେ ତ ଯେତେବେଲେ ଦେଖଲେ ଖାଲି ଝୁରି ଶିକାର ହେଲ ହୋ।
1: ତମେ ତ ସବୁବେଳେ ଫଟକା ମାନେ ମାରସ ହୋ।
0: ଯାଉ ଯିମା, ଯାଉ
1: ଯିମା। ଜୁହାର ଦଦା।
0: ଜୁହାର ଭାଇ, ଜୁହାର।

ଏଇଠି ଶେଷ ହେଲା କୃଷିଭିତ୍ତିକ କାର୍ଯ୍ୟକ୍ରମ ଖେତଖୋଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ଶୁଣନ୍ତୁ ଏକ ଘୋଷଣା। ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ପାଇଁ ଆପ୍ରେଣ୍ଟିସ୍ ଟ୍ରେନିଂ ନିମନ୍ତେ ଦରଖାସ୍ତ ଆହ୍ୱାନ କରାଯାଉଛି। ନାଟ୍ସ ପୋର୍ଟାଲରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ଡିପ୍ଲୋମା ଇନ୍ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜି ପ୍ରାର୍ଥୀ ଆବେଦନ କରିପାରିବେ। ଇଲେକ୍ଟ୍ରିକାଲ୍ସ କିମ୍ବା ଇଲେକ୍ଟ୍ରୋନିକ୍ସରେ ଜ୍ଞାନ ଥିବା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଆବେଦନ କରିବାର ଶେଷ ତାରିଖ ହେଉଛି ଚଳିତ ମାସ 19 ତାରିଖ। ତାପରେ ଶୁଣନ୍ତୁ ଏକ ସୂଚନା। ପ୍ରତିବର୍ଷ ବର୍ଷା ଋତୁରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତିର ସମ୍ଭାବନା ଥାଏ। ଜନସାଧାରଣ ନଦୀ କିମ୍ବା ଜଳଭଣ୍ଡାର ମଧ୍ୟକୁ ଯିବା ସମୟରେ କେତେକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ଗଭୀର ଜଳ ଓ ପ୍ରଖର ସ୍ରୋତଠାରୁ ଦୂରେଇ ରୁହନ୍ତୁ। ସ୍କୁଲ କଲେଜ ଯାଉଥିବା ପିଲାମାନଙ୍କ ପ୍ରତି ଅଭିଭାବକମାନେ ବିଶେଷ ନଜର ରଖନ୍ତୁ। ବନ୍ୟା ସମୟରେ ବୁଡ଼ିଯିବାକୁ ଥିବା ସ୍ଥାନରୁ ଯଥାଶୀଘ୍ର ଆବଶ୍ୟକୀୟ ଜିନିଷପତ୍ର ଧରି ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ। ଟେଲିଭିଜନ, ରେଡ଼ିଓ, ବିଭିନ୍ନ ଖବରକାଗଜ ଓ ଡାକବାଜି ଯନ୍ତ୍ର ମାଧ୍ୟମରେ ଦିଆଯାଇଥିବା ବନ୍ୟା ସମ୍ପର୍କିତ ସୂଚନା ଜାଣନ୍ତୁ ଓ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ବୁଡ଼ି ଯାଉଥିବା ନଦୀବନ୍ଧ ଉପରେ ଯାତାୟତ କରନ୍ତୁ ନାହିଁ। ପହଁରା ଜାଣିଥିଲେ ମଧ୍ୟ ସୁଅ ଥିବା ପାଣିରେ ପ୍ରବେଶ କରନ୍ତୁ ନାହିଁ। ଚପଳମତି କିଶୋର କିଶୋରୀମାନଙ୍କୁ ଦୁଃସାହସିକ ଭାବେ ବନ୍ୟା ଦେଖିବାକୁ ବା ମାଛ ଧରିବାକୁ ଛାଡ଼ନ୍ତୁ ନାହିଁ। ଲାଇସେନ୍ସ ନଥିବା ନୌକାରେ ଯାତାୟତ କରନ୍ତୁ ନାହିଁ ତଥା ଧାର୍ଯ୍ୟ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟତ କରନ୍ତୁ ନାହିଁ। ଜଳଭଣ୍ଡାରରୁ ପାଣି ଛଡ଼ାଯାଉଥିବାର କିଛି ସୂଚନା ଥିଲେ ନଦୀ ଶର୍ଯ୍ୟା ଭିତରକୁ ଯାଆନ୍ତୁ ନାହିଁ ତଥା ଗୃହପାଳିତ ପଶୁମାନଙ୍କୁ ଛାଡ଼ନ୍ତୁ ନାହିଁ। ସୂଚନାଟି ଏତିକିରେ ଶେଷ ହେଲା। ଏଥର ଶୁଣିବା ହିନ୍ଦୀ ସୁଗମ ସଙ୍ଗୀତ। କଣ୍ଠ ଏବଂ ସଙ୍ଗୀତ ଦେଇଛନ୍ତି ଆଦନାନ ସାମି, ଗୀତ ରଚନା ସମୀର।

ଶୁଣୁଥିଲେ ହିନ୍ଦୀ ସୁଗମ ସଙ୍ଗୀତ। କଣ୍ଠ ଏବଂ ସଙ୍ଗୀତ ଦେଇଥିଲେ ଆଦନନ୍ ସାମୀ। ଏଥର ପ୍ରଚାର କରୁଛୁ ଧାରାବାହିକ ତୁଳସୀ ରାମାୟଣର 77ତମ ଭାଗ। ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ।

ଝଡ଼ ପରି ରଙ୍ଗସଭାକୁ ପ୍ରବେଶିଛନ୍ତି ଭୃଗୁପତି ପର୍ଶୁରାମ। କରାଳ ବେଶ ଦେଖି ତ୍ରସ୍ତ ଉପସ୍ଥିତ ନରପାଳ। ସଭା ମଧ୍ୟରେ ବେନିଖଣ୍ଡ ହୋଇ ପଡ଼ିଛି ଶିବଧନୁ। ଭଗ୍ନ ଧନୁକୁ ଦେଖି କ୍ରୋଧଜର୍ଜର ଭୃଗୁପତି ରାଜା ଜନକଙ୍କୁ ପଚାରିଛନ୍ତି, ରେ ମୂଢ଼, କିଏ ସେ ବର୍ବର ଯିଏ ଶିବଧନୁକୁ ବେନିଖଣ୍ଡ କଲା? ତାକୁ ମୋତେ ଦେଖାଅ, ନହେଲେ ଅଚିରେ ତୁମ ରାଜ୍ୟକୁ ମୁଁ ଜନଶୂନ୍ୟ କରିବି।

ଏଇଠି ଶେଷ ହେଲା ଧାରାବାହିକ ତୁଳସୀ ରାମାୟଣର 77ତମ ଭାଗ। ସମ୍ପାଦନା ରାଜୀବ ଲୋଚନ ଆଚାର୍ଯ୍ୟ। ଏଥର ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତଟିଏ।

ଶୁଣୁଥିଲେ ଉଦିତ ନାରାୟଣ ଗାଇଥିବା ହିନ୍ଦୀ ଭକ୍ତି ଗୀତଟିଏ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର ଆସେ କି, ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅନୁରାଧା ପଡ଼ୱାଲ ଏବଂ କୁମାର ଶାନୁ। ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ପରବର୍ତ୍ତୀ କଥାଚିତ୍ର ମାସୁମ୍, ଗୀତଟିକୁ ଗାଇଛନ୍ତି କୁମାର ଶାନୁ ଏବଂ ପୂର୍ଣ୍ଣିମା, ଗୀତ ଏବଂ ସଙ୍ଗୀତ ଆନନ୍ଦରାଜ ଆନନ୍ଦ।

କଥାଚିତ୍ର କସୁର ପାଇଁ ଦ୍ୱୈତ କଣ୍ଠଶିଳ୍ପୀ ଥିଲେ ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ, ଗୀତିକାର ସମୀର, ସଙ୍ଗୀତ ନଦୀନ ଶ୍ରବଣ। ଏହି ଗୀତ ସହିତ ଏଇଠି ଶେଷ କରୁଛୁ ଆଜିର ହିନ୍ଦୀ କଥାଚିତ୍ରର କାର୍ଯ୍ୟକ୍ରମ। କଥାଚିତ୍ରଗୁଡ଼ିକ ଥିଲା ଆଶିକି, ମାସୁମ ଏବଂ କସୁର। ବର୍ତ୍ତମାନ ସମୟ ରାତି 8:45 ହେବାକୁ ଯାଉଛି। ଗୀତଟିର ପରେ ପରେ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ସନ୍ଧ୍ୟା ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ।

ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 ମେଗାହର୍ଚ୍ଚ ଯୋଗେ। ତା ସହିତ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଲଘୁ ସଙ୍ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ଦେବୀଦତ୍ତ ମହାନ୍ତି, ସଙ୍ଗୀତ ଶରତ ନାୟକ। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ହେଉଛନ୍ତି କରୁଣାକର।

ଶୁ ଶୁଣୁଛନ୍ତି ଦେବୀଦତ୍ତ ମହାନ୍ତିଙ୍କ ଗୀତ ରଚନାରୁ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ ଓଡ଼ିଆ ଲୋକ ସଙ୍ଗୀତ ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ଶରତ ନାୟକ। ଏଥର କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଶିଳ୍ପୀ ତୃପ୍ତି ଦାସ।

ଏଇଠି ଶେଷ କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଗୀତଗୁଡ଼ିକୁ ରଚନା କରିଥିଲେ ଦେବୀଦତ୍ତ ମହାନ୍ତି ଏବଂ ସଙ୍ଗୀତରେ ସଜାଇଥିଲେ ଶରତ ନାୟକ। ଆଜିର କଣ୍ଠଶିଳ୍ପୀମାନେ ଥିଲେ କରୁଣାକର, ରତିକାନ୍ତ ଶତପଥୀ, ନିବେଦିତା, ତୃପ୍ତି ଦାସ, ସମୀର ଏବଂ ଶକ୍ତି ମିଶ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ପଣ୍ଡିତ ମଲ୍ଲିକାର୍ଜୁନ ମନସୁରଙ୍କ ଶାସ୍ତ୍ରୀୟ ଗାୟନ। ଶିଳ୍ପୀ ପ୍ରଥମେ ପରିବେଷଣ କରୁଛନ୍ତି ରାଗ ଶାୱନୀ। ଶିଳ୍ପୀଙ୍କ ସହିତ ତବଲାରେ ସଙ୍ଗତ କରୁଛନ୍ତି ବାଳକୃଷ୍ଣ ଆୟାର, ସାରଙ୍ଗୀରେ ପଣ୍ଡିତ ଇନ୍ଦରଲାଲ ଏବଂ ହାରମୋନିୟମରେ ଅଛନ୍ତି ମେହମୁଦ ଢୋଲପୁରୀ। ଶିଳ୍ପୀଙ୍କ ସହିତ ସ୍ୱର ସହଯୋଗିତାରେ କରିଛନ୍ତି ରାଜଶେଖର ମନସୁର।

0: ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ, ଏନ୍ପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନ୍ପିଏସ୍ ସଞ୍ଚୟ କ'ଣ?
0: ଏନ୍ପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନ୍ପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନ୍ପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣୁଛନ୍ତି ପଣ୍ଡିତ ମଲ୍ଲିକାର୍ଜୁନ ମନସୁରଙ୍କ ଶାସ୍ତ୍ରୀୟ ଗାୟନ। ଏଥର ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ଖତ।

କରୁଛୁ ଚଳିତ ପ୍ରସାରଣକୁ। ଆଗାମୀକାଲି ପୁଣି ଆମର ପ୍ରସାରଣ ଆରମ୍ଭ କରିବୁ ସକାଳ 5:53। ତାହେଲେ ଶ୍ରୋତାବନ୍ଧୁ, ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରି। ଜୟ ହିନ୍ଦ୍।